ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56:40 ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଉଛୁ। ଶ୍ରୋତାବନ୍ଧୁ, ଆଜି ମଙ୍ଗଳବାର 1948 ଜ୍ୟେଷ୍ଠ ମାସର ଦ୍ୱାଦଶ ଦିନ, 2026 ଜୁନ 2 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.in

ଯେଉଁ ଲୋକ ପାପକୁ ଭୟ କରେ ସିଏ ହେଉଛି ନୈତିକ ବୀରତ୍ୱର ଅଧିକାରୀ, କହିଛନ୍ତି ସାଇମନ୍ସ। ଆକାଶବାଣୀ ବଲାଙ୍ଗୀର, ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ପରେ।

ଶେଷରେ ଦେଦଗଣ୍ଡ ଶିଳ୍ପୀ ବିଥିକା ଚାଟାର୍ଜୀ ଓ ରାଜେନ୍ଦ୍ର କୁମାର ଦଣ୍ଡସେନା, ଲାଲ ରତ୍ନାକର ସିଂଙ୍କ ରଚନା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତ ଅଧ୍ୟାୟରେ ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲି। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା, ଆରାଧନା। ଜନକଲ୍ୟାଣ ଉଦ୍ଦେଶ୍ୟରେ ସମାଜକୁ ନିଜର ଉପାର୍ଜନ, ଶ୍ରମ, ସମୟ ଓ ସମ୍ପଦର ବଳକା ଅଂଶ ଅର୍ପଣ କରିବା, ସେବା ଧର୍ମ ଦ୍ୱାରା ସମାଜର ଋଣରୁ ମୁକ୍ତି, ଈଶ୍ୱରୀୟ ଇଚ୍ଛା ପୂରଣ ଓ ସର୍ବତୋମୁଖୀ ପ୍ରଗତି, ଏହି ତିନି ଗୋଟି ଉଦ୍ଦେଶ୍ୟ ଏହି ଉଦାର ପରମାର୍ଥ ପରାୟଣ ଭାବ ସାହାଯ୍ୟରେ ପୂରଣ କରାଯାଇପାରେ। ଜଣେ ଜିଜ୍ଞାସୁ ଯୁବକ ପ୍ରଶ୍ନ କଲେ, କେଉଁଠାରେ ଈଶ୍ୱର ପ୍ରାପ୍ତି ହୋଇପାରେ? ସନ୍ଥ ନାମଦେବ କହିଲେ, ସନ୍ଧ୍ୟାବେଳେ ମୋ ସହିତ ଆସିବ, ମୁଁ ତୁମକୁ ଈଶ୍ୱରଙ୍କ ସାକ୍ଷାତ ଦର୍ଶନ କରାଇଦେବି। ଯୁବକ ଉତ୍ସୁକ ହୋଇ ସନ୍ଧ୍ୟାର ଅପେକ୍ଷାରେ ରହିଲା। ସନ୍ଧ୍ୟା ହେବା କ୍ଷଣି ସେ ସନ୍ଥଙ୍କ ସହିତ ଗଲା। ସନ୍ଥ ନାମଦେବ ତାଙ୍କୁ ନେଇ ହରିଜନ ବସ୍ତିର ଏକ ବୃଦ୍ଧଙ୍କ ଘରେ ଠିଆ କରାଇଦେଲେ। ଭଙ୍ଗା ଖଟ ଉପରେ ଗୋଟିଏ ଅଖା ବିଛଣାରେ ଏକ 10 ବର୍ଷର ମାତୃହୀନ ବାଳକ ଶୋଇଥିଲା। ତାକୁ କ୍ଷୟରୋଗ ହୋଇଛି ବୋଲି ବୈଦ୍ୟ କହିଥିଲେ। ସନ୍ଥ ନାମଦେବ ପ୍ରେମପୂର୍ବକ ତାହାକୁ ଔଷଧ ଖୁଆଇଦେଲେ ଓ ସେବା ଶୁଶ୍ରୂଷା କଲେ। ଅଳ୍ପ ସମୟ ପରେ ତା ପରଦିନ ଆସିବାର ଆଶ୍ୱାସନ ଦେଇ ସନ୍ଥ ଯୁବକକୁ ସଙ୍ଗରେ ନେଇ ଫେରିଲେ। ଯୁବକ ପଚାରିଲେ, ଆପଣ ଈଶ୍ୱର ଦର୍ଶନ କରାଇ

0: ହେବା ଲାଗି ମୋତେ କହିଥିଲେ। ସନ୍ଥ ଉତ୍ତର ଦେଲେ, ସେହି ପିଲାଟି ହିଁ ଈଶ୍ୱର। ପୀଡ଼ିତ ମାନବ ଜାତିର ସେବା ହିଁ ବାସ୍ତବ ଆରାଧନା ବୋଲି ଯୁବକଙ୍କ ମନରେ ବିଶ୍ୱାସ ଜନ୍ମିଲା। ରାଜା ବିକ୍ରମାଦିତ୍ୟ ଥରେ ଶିକାର କରିବା ପାଇଁ ବଣକୁ ଗଲେ, ଜଙ୍ଗଲରେ ବାଟ ଭୁଲିଗଲେ। ତାଙ୍କ ସାଥିରେ ଥିବା ଲୋକମାନେ ବାଟରେ କେଉଁଠି ରହିଗଲେ। ନିବିଡ଼ ଜଙ୍ଗଲ ଭିତରେ ଶୋଷ ଯୋଗୁଁ ତାଙ୍କ ଶ୍ୱାସରୁଦ୍ଧ ହେବା ପରି ଲାଗିଲା। କେଉଁଠି ହେଲେ ପାଣି ଥିବାର ଦେଖାଯାଉନଥିଲା। ଏକ ପର୍ଣ୍ଣ କୁଟୀର ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। କଷ୍ଟରେ ସେ ସେହି କୁଟୀର ନିକଟରେ ପହଞ୍ଚିଲେ। ସେ ଦେଖିଲେ କୁଟୀର ଭିତରେ ଜଣେ ସାଧୁ ସମାଧିମଗ୍ନ। ଏହାପରେ ରାଜା ମୂର୍ଛିତ ହୋଇ ପଡ଼ିଗଲେ। ମୂର୍ଚ୍ଛା ଭାଙ୍ଗିଲା ପରେ ରାଜା ଦେଖିଲେ ଯେ ସେ ସନ୍ଥ ତାଙ୍କ ମୁହଁ ଧୋଇ ଦେଉଛନ୍ତି ଓ ବିଞ୍ଚୁଛନ୍ତି। ଚେତା ଆସିବାରୁ ସନ୍ଥ ରାଜାଙ୍କୁ ପାଣି ପିଇବାକୁ ଦେଲେ। ବିକ୍ରମାଦିତ୍ୟ ପଚାରିଲେ, ଆପଣ ମୋ ପାଇଁ ସମାଧି ଭାଙ୍ଗିଲେ କାହିଁକି, ନିଜର ଉପାସନା ଭଙ୍ଗ କଲେ କାହିଁକି। ସନ୍ଥ ମଧୁର ସ୍ୱରରେ କହିଲେ, ସଂସାରରେ କେହି ଦୁଃଖୀ ନହେବା ହିଁ ଈଶ୍ୱରଙ୍କର ଇଚ୍ଛା। ତାଙ୍କର ଇଚ୍ଛା ପୂରଣ କରିବା ଆବଶ୍ୟକ। ଅନ୍ୟର ସେବା କଲେ ହିଁ ଉପାସନା ସଫଳ ହୋଇଥାଏ। ସନ୍ଥ ଜ୍ଞାନେଶ୍ୱର ନଦୀ କୂଳରେ ଯାଉଥିଲେ। ପାଖରେ ଗୋଟିଏ ପିଲା ସ୍ନାନ କରୁଥିଲା। ଅଚାନକ ପିଲାର ଗୋଡ଼ ଖସିଗଲା ଓ ତୀବ୍ର ସ୍ରୋତରେ ଭାସିଗଲା। ପିଲାଟି ସାହାଯ୍ୟ ପାଇଁ ଚିତ୍କାର କଲା। ନିକଟରେ ଜଣେ ମହାତ୍ମା ଜପରେ ମଗ୍ନ ଥିଲେ। ସେ ଥରେ ସେହି ବୁଡ଼ି ଯାଉଥିବା ପିଲାଟିକୁ ଦେଖିଲେ ଓ ପୁଣି ଆଖି ବନ୍ଦ କରିଦେଲେ। ଆଉ ବିଳମ୍ବ ନକରି ସନ୍ଥ ଜ୍ଞାନେଶ୍ୱର ନଦୀଗର୍ଭକୁ ଡେଇଁ ପଡ଼ିଲେ ଏବଂ ବୁଡ଼ି ଯାଉଥିବା ପିଲାକୁ କୂଳକୁ ଟାଣି ଆଣିଲେ। ନଦୀ ତପରେ ଜପ କରୁଥିବା ମହାତ୍ମାଙ୍କୁ ସନ୍ଥ ଜ୍ଞାନେଶ୍ୱର ପଚାରିଲେ, ଆପଣ କ'ଣ କରୁଛନ୍ତି? ଜପ କରୁଛନ୍ତି ବୋଲି କହି ମହାତ୍ମା ପୁଣି ଆଖି ବନ୍ଦ କରିଦେଲେ। ସନ୍ଥ ପୁଣି ପଚାରିଲେ, ଈଶ୍ୱର ଦର୍ଶନ ହେଲା କି? ମହାତ୍ମା ଉତ୍ତର ଦେଲେ, ନାହିଁ, ମନ ସ୍ଥିର ହୋଇପାରୁନାହିଁ। ସନ୍ଥ ଜ୍ଞାନେଶ୍ୱର ତାଙ୍କୁ ଉପଦେଶ ଦେଇ କହିଲେ, ତେବେ ଉଠନ୍ତୁ, ଦିନ ଦୁଃଖୀଙ୍କର ସେବା କରନ୍ତୁ, ସେମାନଙ୍କ ଦୁଃଖରେ ସମଦୁଃଖୀ ହୁଅନ୍ତୁ। ଏପରି ନକଲେ ଉପାସନାରୁ ଆପଣ କୌଣସି ବିଶେଷ ଉପକାର ପାଇପାରିବେ ନାହିଁ। ମହାତ୍ମା ନିଜର ଭୁଲ ବୁଝିପାରିଲେ। ବୁଡ଼ି ଯାଉଥିବା ପିଲାକୁ ଉଦ୍ଧାର କରିବା ହିଁ ପ୍ରକୃତରେ ଜପ ବୋଲି ତାଙ୍କର ହୃଦ୍ବୋଧ ହେଲା। ସେହିଦିନଠାରୁ ସେ ଉପାସନା ସଙ୍ଗେ ସଙ୍ଗେ ଦିନ ଦୁଃଖୀଙ୍କର ସେବା କରିବାରେ ଲାଗି ପଡ଼ିଲେ। ଜଣେ ଭକ୍ତ ପ୍ରତ୍ୟହ ଗଙ୍ଗା ସ୍ନାନ କରିବା ପରେ ଭଗବାନଙ୍କୁ ଜଳ ଅର୍ପଣ କରୁଥିଲା। ଦିନେ ଜଣେ ତୃଷାର୍ତ୍ତ ଲୋକ ରାତିସାରା ଜ୍ୱର ଭୋଗ କରି ରାସ୍ତାରେ ପଡ଼ିଥିଲା। ପାଣି ଦେଖି ସେ ଭକ୍ତଙ୍କୁ ପ୍ରାର୍ଥନା କଲା କିଛି ପାଣି ଦେବା ପାଇଁ। ଭକ୍ତ ରାଗିଯାଇ କହିଲା, ମୂର୍ଖ, ଏହି ଜଳ ଭଗବାନଙ୍କୁ ଅର୍ପଣ କରାଯିବ? ତୋ ପରି ତ ଅନେକ ଲୋକ ରୋଗରେ ପଡ଼ିଥିବେ, ସେମାନଙ୍କୁ ପାଣି ପିଆଇବା ପାଇଁ ବୁଲିବ କିଏ? ରାତିରେ ସେ ଭକ୍ତ ସ୍ୱପ୍ନ ଦେଖିଲା ଯେ ଭଗବାନ ରୋଗଗ୍ରସ୍ତ ହୋଇଛନ୍ତି। ଭକ୍ତ ଭଗବାନଙ୍କୁ ରୋଗର କାରଣ ବିଷୟରେ ପଚାରିବାରୁ ସେ ଉତ୍ତର ଦେଲେ, ତୁ ପୀଡ଼ିତ ମନୁଷ୍ୟକୁ ସାହାଯ୍ୟ କଲୁ ନାହିଁ।
1: କାର୍ଯ୍ୟକ୍ରମ ଆଜିର ଭାବନା ଉପସ୍ଥାପନା କଲେ ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 468ତମ ଭାଗ। ଶିଳ୍ପୀମାନେ ହେଲେ ବାଦଲ କୁମାର ଆଚାର୍ଯ୍ୟ, ସୁବାସ ଦାସ ଓ ପଦ୍ମାବତୀ ଦ୍ୱିବେଦୀ। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ରାଘଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି ଓ ବର୍ଣ୍ଣନା ବସନ୍ତ ମହାନ୍ତି।

ଯଦୁକୁଳ ବ୍ରହ୍ମ ଶାପଗ୍ରସ୍ତ ହେବା ପରେ ଇନ୍ଦ୍ର ଏବଂ ଶଙ୍କରାଦି ଦେବତା ପରିବୃତ୍ତ ହୋଇ ସ୍ୱୟଂ ବ୍ରହ୍ମା ଦ୍ୱାରକାପୁରକୁ ଶ୍ରୀକୃଷ୍ଣଙ୍କର ମନୋହର ରୂପ ଦେଖିବାକୁ ଆସିଛନ୍ତି। ବ୍ରହ୍ମା ଓ ଦେବଗଣ ତାଙ୍କର ସ୍ତବସ୍ତୁତି କରିଛନ୍ତି। ଭଗବାନଙ୍କ ଲୀଳାଗୁଣ ଶ୍ରବଣରେ ବୃଦ୍ଧିପ୍ରାପ୍ତ ଶ୍ରଦ୍ଧା ଦ୍ୱାରା ସାତ୍ତ୍ୱିକ ଚିତ୍ତ ଲୋକଙ୍କର ଯେଉଁ ପ୍ରକାର ଚିତ୍ତଶୁଦ୍ଧି ଘଟେ, ବେଦାଧ୍ୟୟନ, ବେଦ ଅର୍ଥ ଶ୍ରବଣ କି ଦାନ ତପସ୍ୟା ଦ୍ୱାରା କାମନା ବାସନାଯୁକ୍ତ ଜୀବଙ୍କର ସେପରି ଚିତ୍ତଶୁଦ୍ଧି ସମ୍ଭବପର ନୁହେଁ।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 468ତମ ଭାଗ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: पूरा देश पूरा

ହଜାର କୋଟି ଟଙ୍କା ରାଜସ୍ୱ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଲାମ ହୋଇଥିବା ଖଣି ବ୍ଲକ ଲାଗି ଜଙ୍ଗଲ ପରିବେଶ ମଞ୍ଜୁରୀକୁ ତୁର୍ତ୍ତି କରିବାର ସହିତ ଶାଶୁବୋହୁମାଳି ବକ୍ସାଇଟ୍ ଆଉ ଠାକୁରାଣୀ ଲୁହାପଥର ବ୍ଲକ ଓଏମ୍ସିକେ ଦେବା ଲାଗି ମୁଖ୍ୟ

ଖୋର୍ଦ୍ଧା ଜିଲ୍ଲାର ଚଲତି ଋତୁଥି ଡାଲୁଆ ଧାନଘିନା ସ୍ୱଚ୍ଛ ଆଉ ଠିକ୍ ଭାବେ ଚାଲିଛି। ଚାଷୀମାନଙ୍କ ସୁବିଧା ଲାଗି ଆହୁରି 3 ଧାନଘିନା କେନ୍ଦ୍ର ଖୋଲାଯାଇଛି। କୋମନା ପ୍ୟାକ୍ସ ଅଧୀନତି ଥିବା ଉଦ୍ୟାନ ବନ୍ଧ, ସିନାପାଲି ପ୍ୟାକ୍ସ ଆଉ କାଡ଼େତାରା ପ୍ୟାକ୍ସନ ଗଲାକାଲିଠାନୁ ଧାନଘିନା ମୂଲ ହୋଇଛି। ଏହାଦେତକ ଜିଲ୍ଲାର 394 ଜଣ ଚାଷୀଙ୍କ 20,715 କ୍ୱିଣ୍ଟାଲ୍ରୁ ଅଧିକା ଧାନ ଘିନା ଯାଇଛି। ସେଆଡ଼େ ଛତିଶଗଡ଼ରୁ ବେଆଇନ ଧାନ ପରିବହନ ରୋକବା ଲାଗି ସିମ୍ନା ଇଲାକାର ଯାଞ୍ଚକେ କଡ଼ାକଡ଼ି କରାଯାଇଛି। ପାଣିପାଗ ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମିଛି। ରାଜ୍ୟର ବଡ଼ଭାଗୀ ଜାଗାର ତାପମାତ୍ରା ଗଲାକାଲି 40 ତଳେ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଆଇବା 4 ତକ ବର୍ଷା ଲାଗି ରହିବା, ତା ଋତୁରୁ ଦିନର ସବୁନୁ ଝହ ତାପମାତ୍ରା 2-4 ତକ ବଢ଼ବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏ ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25ଟି ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3ଟି ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13ଟି ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BSF ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା ରାମାୟଣ ମା ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ, କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ର

0: ସମଗ୍ରତା ଆଣିଥାନ୍ତି ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର, ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ଶାସ୍ତ୍ରୀ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ, ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ୍ ଲିଞ୍ଚ। ଗତ ଫେବୃୟାରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ

ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଆମେରିକା ଗତ ଫେବୃୟାରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ ଦୁଇଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି ଦୁଇଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି ମୋଦି ସରକାରଙ୍କ 12 ବର୍ଷର ସେବା, ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟକୁ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟର ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି ଏହା କହିଛନ୍ତି। ସେ କହିଛନ୍ତି ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତି

0: କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ସୁଯୋଗ, ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷପତି ଦିଦି କାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି, ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ। ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ। ପ୍ରଥମ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ, ବନମାଳୀଙ୍କ ରଚନା।

ଓଡ଼ିଆ ଭକ୍ତିଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ମହମ୍ମଦ ସିକନ୍ଦର ଆଲମ ଓ ବାଳକୃଷ୍ଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

0: ଗୁଡ଼େ ଓଦା ଗାମଛାଟେ ଦେଇକରି ଯ ଆ ତମର ଯେନ୍ କଲା ଚଷମାଟେ ରଖିଛ ହେଟା ଲଗାଲେ ତ ହିରୋ ବାଗେ ଦିଶ ଗୋ ହେଟା ଲଗେଇକରି ଗଲେ ନା ହେତା ଫିରବାର ଲାଗି ଯଦି ଡେରି ହେବା ବୋଲେ ସାଙ୍ଗେ ପାନ ବୋତଲଟା ବି ଧରିଥ
1: ଓହରେ ମୋର ସିଆନି ଇ କଥାଟା ଯେନ୍ କହିଲ ନାଇ ମନ କିଏ ପାଇଲା ଆରେ ଝାଉ ମାରବାର ନୁ ନିଜକେ ବଞ୍ଚାବାର ଲାଗି ଇ ସବୁ କଥା କରବାର କେ ପଡବା ନାଇ ହେଲେ ବିପଦ ବୁଝିଲ।

0: ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଅଂଶଗତ ସତର୍କତା। ପ୍ରଥମେ ଲକ୍ଷଣ, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣ ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରା ତାତି ଅଧିକ ରହିଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ କିମ୍ବା ଅଧିକ ଦୂରକୁ ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର, ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ଯାଆନ୍ତୁ। ORS, ଚିନି ଲୁଣ ସର୍ବତ, ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାର ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ସର୍ବାଧିକ ରହିଥାଏ। ସୂଚନାଟି ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ କାର୍ଯ୍ୟକ୍ରମ ଚାଷର ହାଲ। ଉପସ୍ଥାପନା ତେଜରାଜ ଧରୁଆ, ପ୍ରଯୋଜନା ମନୋଜ କୁମାର ପୂଜାରୀ।
1: ଆମର୍ ଚାଷୀ ଭାଇ ମାନେ ମାଟି ପରୀକ୍ଷା କଲା ପରେ ଫଲାଫଲ ପାଇଯାଏସନ୍, ଆରୁ ଫଲାଫଲ ପାଇ ସାରିଲା ପରେ ସେ ଅନୁସାରେ ଫସଲ ଆରୁ ସାର ପ୍ରୟୋଗ ବିଷୟ ବିଚାର କରସନ୍। ମାଟିର ଅମ୍ଳ ପରିମାପକ ମୂଲ୍ୟ 6.5 କମ୍ ହେଲେ, ଅମ୍ଳୀୟ 6.5-7.5 ଭିତରେ ରହିଲେ ସାଧାରଣ, ଆରୁ 7.5 ଅଧିକ ହେଲେ ଜମିଟା କ୍ଷାରୀୟ ବୋଲିକରି ବୁଝାଯାଏସି। ଜୈବିକ ଅଙ୍ଗାର ଶତକଡ଼ା 0.5% କମ୍ ରହିଲେ ଅଳ୍ପ, 0.5-0.75 ଭିତରେ ରହିଲେ ମଧ୍ୟମ, ଆରୁ 0.75 ଅଧିକ ହେଲେ ବେଶୀ ପରିମାଣର ଅଛେ ବୋଲିକରି ଜାଣବାର୍କେ ହେବା। କ୍ଷାରୀୟ ପଟାସିୟମ ପରମାଙ୍ଗାନେଟ୍ ପଦ୍ଧତି ମିଳୁଥିବାର ଯବକ୍ଷାର ହେକ୍ଟର ପିଛା 250 kg କମ୍ ରହିଲେ ଅଳ୍ପ, 250-500 kg ଭିତରେ ରହିଲେ ମଧ୍ୟମ, ଆରୁ 500 kg ଅଧିକ ହେଲେ ବେଶୀ ବୋଲିକରି ଜାଣବାର୍କେ ହେବା। ସେନ୍ତା ଓଲସେନ୍ ପଦ୍ଧତି ଥି ହେକ୍ଟର ପ୍ରତି 9 kg କମ୍ ଫସ୍ଫରସ୍ ଥିଲେ ଅଳ୍ପ, 9-22 kg ଭିତରେ ଥିଲେ ମଧ୍ୟମ, ଆରୁ 22 kg ଅଧିକ ଥିଲେ ମାଟିଥି ବେଶୀ ଫସ୍ଫରସ୍ ଅଛି ବୋଲିକରି ଜଣାଯିବା। ମାଟିଥି ପଟାସର ପରିମାଣ ଜାଣବାର୍ ଲାଗି ଆମୋନିୟମ୍ ଆସିଟେଟ୍ ପଦ୍ଧତି ଅନୁସରଣ କରବାର୍କେ ହେବା। ଇ ପଦ୍ଧତି ଥି ହେକ୍ଟର ପିଛା 128 kg କମ୍ ପଟାସ ଥିଲେ ଅଳ୍ପ, 128-280 kg ଭିତରେ ଥିଲେ ମଧ୍ୟମ, ଆରୁ 280 kg ଅଧିକ ହେଲେ ମାଟିଥି ବେଶୀ ପଟାସ ଥିବାର ଜଣାଯାଇସି। ମାଟିଥି କେନ୍ସି ଖାଦ୍ୟସାରର ପରିମାଣ କମ୍ ଥିଲେ ସେ ଖାଦ୍ୟସାରକେ ଅଧିକ ପରିମାଣରେ ପ୍ରୟୋଗ କରବାର୍କେ ହେବା। ଖାଦ୍ୟସାର ବେଶୀ ଥିଲେ ଇତାକେ କମ୍ ପରିମାଣରେ ପ୍ରୟୋଗ କରବାର୍କେ ପଡ଼୍ବା। କେତେଟା ଅନୁସାର ବି ନିର୍ଦ୍ଦିଷ୍ଟ ପରିମାଣରେ ଥିବାର ଦରକାର। ମାଟିଥି କେନ୍ ଅନୁସାର କମିଗଲେ ଭଲ ଅମଲ ମିଳିନିଥାଏ, ସେନ୍ତା କେନ୍ସି ଅନୁସାର ପରିମାଣ ଅତ୍ୟଧିକ ହେଲେ ଗଛର ବଢ଼ବାରଟା ବାଧା ବି ହେସି।

0: ଅନୁସାର ଉପସ୍ଥିତିକେ ନ୍ୟୁଜ୍ ଭାଗରୁ ଭାଗେ ଏକକରେ ପ୍ରକାଶ କରାଯାଏସି। ଅର୍ଥାତ୍ ଏକ ନ୍ୟୁଜ୍ କିଲୋଗ୍ରାମ ମେଟ୍ଥି କେତେ କିଲୋଗ୍ରାମ ଖାଦ୍ୟସାର ରହେସି। ସାଧାରଣ ହିସାବରେ ପ୍ରତି ନ୍ୟୁଜ୍ କିଲୋଗ୍ରାମ ମେଟ୍ଥି 10 କିଲୋଗ୍ରାମ ଗନ୍ଧକ, 600 ଗ୍ରାମ ଦସ୍ତା, 6 କିଲୋଗ୍ରାମ ଲୌହ, 4 କିଲୋଗ୍ରାମ ମାଙ୍ଗାନିଜ, 400 ଗ୍ରାମ ତମ୍ବା, 500 ଗ୍ରାମ ବୋରନ୍ ଆର 100 ଗ୍ରାମ ମଲିବଡ଼େନମ୍ ରହିବାର ଦରକାର। ଇଠୁ କମ୍ ହେଲେ ସେ ଅନୁସାରେ ପ୍ରୟୋଗ କରବାର ଦରକାର। ମାଇଟ୍ ଅମ୍ଳୀୟ ବା କ୍ଷାରୀୟ ହେଲେ ଗଛ ଭଲ ବଢ଼ିନି ପାରେ, ପଛେ ଚେର୍ ମାଇଟ୍ରୁ ଖାଦ୍ୟସାର ଗ୍ରହଣ କରିନି ପାରେ, ସେଥିର୍ଲାଗି ଅମଲ କମିଯାଏସି। ଆମେ ଉଦ୍ୟମ କଲେ ଇ ଅସୁବିଧାରୁ ବି ଦୂରେଇ ପାର୍ମା। ଆମର ରାଜ୍ୟର ଅଧିକାଂଶ ମାଇଟ୍ ଅମ୍ଳୀୟ ହେ, ଇଥିର୍ଲାଗି ଅନେକ ପ୍ରକାରର ସମସ୍ୟା ଦେଖାଯାଏସି। ଇତାର ଦ୍ୱାରା ଗଛ ଭଲ ବଢ଼ିନି ପାରେ। ମାଇଟ୍ ଥି ଯଥେଷ୍ଟ ଖାଦ୍ୟ ସାରିଥିଲେ ବି ଗଛର ଚେର୍ ଇତାକେ ଗ୍ରହଣ କରିନି ପାରେ। କେତେଟା ଜାଗାନେ ଲୌହ ତଥା ଅନ୍ୟାନ୍ୟ ଅନୁସାରର ଅଧିକ ଦେଖାଯାଏସି, ଯାହାଦ୍ୱାରା ଗଛ ବଢ଼ବାରରେ ଅସୁବିଧା ହେସି। ଇଥିର୍ ଲାଗି ମାଇଟ୍ର ଅମ୍ଳତା କମାବାର ନିହାତି ଦରକାର ହେ। ଇଥିର୍ ଲାଗି କାଗଜ କଲର ମଇଲା ବା ଚୁନ୍କେ ମାଇଟ୍ ଥି ମିଶାବାରକେ ପଡ଼ବା। ଫସଲ ବୁନବାର 3-4 ସପ୍ତାହ ଆଗରୁ ଗୁଣ କରି ଚୁନ୍ ପ୍ରୟୋଗ କରାଯିବା। ମାଟିର ପ୍ରକାର ଆର ଅମ୍ଳ ପରିମାପକ ମୂଲ୍ୟ ଅନୁସାରେ ଚୁନର ପରିମାଣ ଭିନ୍ ଭିନ୍ ହେଇଥିସି। ମାଟିର ଅମ୍ଳ ପରିମାପକ ମୂଲ୍ୟ 6.5ରେ ପହଞ୍ଚାବାର ଲାଗି ଚୁନ୍ ପ୍ରୟୋଗ କରବାର ନିହାତି ଜରୁରୀ ହେ। ଜମିଥି ବାରମ୍ବାର ୟୁରିଆ, ଆମୋନିୟମ ସଲଫେଟ ଜାତୀୟ ସାର ବ୍ୟବହାର କଲେ ଅମ୍ଳୀୟତା ବଢ଼ିଯାଏସି, କିନ୍ତୁ ସିଙ୍ଗଲ ସୁପର ଫସଫେଟ ଆରୁ କ୍ୟାଲସିୟମ ଆମୋନିୟଟ ନାଇଟ୍ରେଟ ସାର ପ୍ରୟୋଗ କଲେ ଅମ୍ଳୀୟତା କମିଯାଏସି। କେତେଟା ଜାଗାନେ ଅମ୍ଳ ପରିମାପକ ମୂଲ୍ୟ ଅଧିକ ଥିସି, ଇ ସବୁ ଜାଗାନେ ମାଇଟ୍ କ୍ଷାରୀୟ ହେସି, ଇ ଜମିଥି ଫସଲ ଭଲ ନି ହେଇଥାଏ। ସେଥିର୍ଲାଗି ଇ ମାଟିର କ୍ଷାର ଅଂଶ କମାବାର ଉଚିତ। ଜମିଥି ଜିପ୍ସନ ପ୍ରୟୋଗ କଲେ ଖାରି ଅଂଶ କମିଯାଏସି। ମାଟିର ଅମ୍ଳ ପରିମାପକ ମୂଲ୍ୟ 8-9 ଭିତରେ ରହିଲେ ଦୋର୍ସା ମାଟିରେ ଏକର ପ୍ରତି 6-8 କ୍ୱିଣ୍ଟାଲ ଜିପ୍ସନ ପ୍ରୟୋଗ କରବାର ଦରକାର। ସେନ୍ତା ଅମ୍ଳ ପରିମାପକ ମୂଲ୍ୟ 9-10 ଭିତରେ ରହିଲେ 8-32 କ୍ୱିଣ୍ଟାଲ ତକ ଜିପ୍ସନ ପ୍ରୟୋଗ କରାଯାଇ ପାର୍ବା। ମୋଟାଲ ତଥା ବାଲିଆ ମାଟିରେ ଇ ପରିମାଣରେ ସାମାନ୍ୟ ପରିବର୍ତ୍ତନ କରାଯିବା। ଏତେ ପରିମାଣର ଜିପ୍ସନ ଏକା ବଛରେ ପ୍ରୟୋଗ ନି କରି ଥର ଥର କରି ପ୍ରୟୋଗ କରବାରକେ ପଡ଼ବା।
1: ଚାଷ ଭାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ମାଟି ପରୀକ୍ଷା ପରବର୍ତ୍ତୀ ଫସଲ ଓ ସାର ପ୍ରୟୋଗ ସମ୍ପର୍କରେ। ଉପସ୍ଥାପନ କଲେ ତେଜରାଜ ଧରୁଆ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 302ତମ ଭାଗ। କଣ୍ଠଶିଳ୍ପୀ ସୁରେଶ ୱାଡେକର।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 302ତମ ଭାଗ। ଶିଳ୍ପୀ ଥିଲେ ସୁରେଶ ବାଳିକାର। ଆକାଶବାଣୀ ବଲାଙ୍ଗୀର। ଏଥର ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଛାନ୍ଦ। ପ୍ରଥମ ଶିଳ୍ପୀ ସୁମିତ୍ରା ଗରାବଡ଼ୁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ଶୁଣୁଥିଲେ ଶିଳ୍ପୀ ଥିଲେ ସୁମିତ୍ରା ଗରାବଡ଼ୁ ଓ ପ୍ରଶାନ୍ତ କୁମାର ସାମଲ। ଆକାଶବାଣୀ ବଲାଙ୍ଗୀର ସକାଳ 8ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶେଷରେ କଥାଚିତ୍ର ସାଗର, କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ। ଗୀତ ରଚନା କରିଛନ୍ତି ସତ୍ୟ ଭାମ ସିଂ, ସଙ୍ଗୀତ ଶ୍ରୀକାନ୍ତ ଦାସ।

0: କଣ କହୁନୁ, ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ, ଆଉ ଇଲେକ୍ଟ୍ରି ବିଲ୍, ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
1: ଆକାଶବାଣୀ ବଲାଙ୍ଗୀର, ସକାଳ 9:00 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ପ୍ରଚାର କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନା ମନୋଜ କୁମାର ମିଶ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗକୁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆଜି ମନୋଜ କୁମାର ମିଶ୍ର। ତାହେଲେ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ହ୍ୟାଲୋ, ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହ୍ୟାଲୋ ମିଶ୍ର ଆଜ୍ଞା, ନମସ୍କାର।
0: ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଡିଲାଞ୍ଚଡ ଭାଇ କହୁଛି, ଗ୍ରାମ ତଳକ ଜିଲ୍ଲା ବଲାଙ୍ଗୀର। ମିଶ୍ର ଆଜ୍ଞା କେନ୍ତା ଅଛନ୍? ବହୁତ ଦିନ ବ୍ୟବଧାନ ପରେ କଥା ହବା ଚାନ୍ସ ଟେ ମିଳିଲା।
0: ନିଶ୍ଚେ ମୁଇଁ ବି ଖୋଜୁଥିଲି ଆପଣଙ୍କୁ।
1: ଆଚ୍ଛା ଆଚ୍ଛା, ନିହାତି ଭାବରେ ଆଜ୍ଞା।
0: କେନ୍ତା ଏତିକି ବେଲ କଲ୍ ନି କରବାର ବୋଲି ମନେ ମନେ ଭାବୁଥିଲି।
1: ନାଇଁ ଭାବୁଥିଲି ଆଜ୍ଞା, ମିଶ୍ର ଆଜ୍ଞା ନିହାତି ଡ୍ୟୁଟି ପଡ଼ବା। ଅତି କମରେ 3-4 ମାସ ଆମ ଫୋନ୍ ଇନ୍ କାର୍ଯ୍ୟକ୍ରମ ନି କରବାର, ଆଜି ନିହାତି ମିଶ୍ର ଆଜ୍ଞା ଥିବେ ବୋଲିକିରି ଭାବିଥିଲି, କିନ୍ତୁ ସେ ତୁମ କଥା ଶୁଣ ଲାଗିଲା ଆଜି।
0: ଠିକ କହୁଛନ୍,
1: ଏଇଟା ଗୋଟେ ଖୁସି ସାର। ଆମେ ଯାର ମୁଁ କଥା ହବା ହସିକି, ଯଦି 2-4 ପଦ କଥା ନେଲା ଆମ ତାହେଲେ କେନ୍ତା ଗୋଟେ ଭାବରେ
0: ଟିକେ ନାଇଁ ଭଲ ଲାଗେ।
1: ହଁ, ସେଟା ହଉଛି ହସର ତ ମୁଡର ଚାବି କାଠି। ଆପଣ ଯେତେ ଉଷ ଖାଇବେ କି ଯେତେ ମେଡିସିନ ନେବେ କି ଯେତେ ସୁଯୋଗ ଦେବେ କିଛି ଲାଭ ଦେବାନ, କିନ୍ତୁ ଗୋଟେ ମଣିଷ ଯଦି ଆମେ ଯଦି ହସିକି 2-4 ପଦ କଥା ହେବା, ହସର ହଉଛି ଗୋଟେ ସାର 1,00,000 ଟଙ୍କା ଦିଏ। ଆର ବଲାଙ୍ଗୀର କେନ୍ତା କଣ
0: ନୀଳାଞ୍ଚଳ ଭାଇ, ଆପଣ ସାଙ୍ଗେ କଥା ହେଇକିରି ଯେ କେନ୍ ଗୀତ ଶୁଣମା ଆଜି?
1: ଆଜି ତ ମନ ଚାହିଁ ତ ଏଇଟା ଅନେକ ଦିନ ବ୍ୟବଧାନ କରି ଆସିଛନ୍, ଓଡ଼ିଆ ଚଳଚ୍ଚିତ୍ର ଗୀତ ବାବୁ ଶୁକ୍ର ଗାଇଥିବା ଗୋଟେ ଭଲ ଗୀତ ନିହାତି ଆସୁଛି। ଓଡ଼ିଆ ଚଳଚ୍ଚିତ୍ର ଗୀତ ବାବୁ ଶୁକ୍ର ଗାଇଥିବା ଗୋଟେ ଭଲ ଗୀତ ଯେତେ ରେଡ଼ିଓ ସେଟ୍ରେ ଭଲ ଗାଇବା।

0: ପାଣି ପାଗ ବୋଲେ ପରଦିନ ରାତି ବର୍ଷା ହେଇଥିଲା, ଆର ଟିକେ ବର୍ଷା ହେବାର ଯୋଗୁଁ ଟିକେ ଥଣ୍ଡା ରହୁଛେ ବୋଲେ ଆମର ଗୁରୁଗୁଲିଟା ରହୁଛେ, ହେଲେ ଆମର ପବନ ଯେନ୍ଟା ହଉଛେ ଟିକେ ଥଣ୍ଡା ପବନ ମାରୁଛେ। ଆଜ୍ଞା, ଆଶ୍ୱସ୍ତି ଆଶ୍ୱସ୍ତି ସାମାନ୍ୟ ଆଶ୍ୱସ୍ତି ଟିକେ ମିଳିଛେ ଆରୁ। ଆଜ୍ଞା, ନେଲେ ତ 40 ଡିଗ୍ରୀ କେ ପାର ହେଇଯାଇଥିଲା ନା ଆମର ଲୋକାଲ ଟେମ୍ପରେଚର ଦେଖିଲା ବେଲେ। ଆଜ୍ଞା,
1: ବହୁତ ଅସହ୍ୟ ହେ।
0: ଆଜ୍ଞା,
1: ଆପଣଙ୍କୁ ତ କହିମି ମୁଇଁ ଯେ ବେଶୀ ଦରକାର ନି ପଡ଼ିଲେ ଖରାରେ ନି ବାହାରୁନ।
0: ନାଇଁ ଆଜ୍ଞା, ଦେଖ ଯେତେ ବି କାମ ପଡୁଛେ ଆମେ ସକାଳର 9 ବଜେ ସୁଦ୍ଧା ଘରକେ ପଳେଇଆଉଛୁ। ଆମେ ଘର ଖେତକେ ଯିବାଟା ପଛେ ବଢ଼େପୁରନୁ ପଳେଇ ଯାଉଛୁ, 4:30-5 ବଜେ ଉଠିକରି ପଳେଇ ଯାଇକରି 9 ସୁଦ୍ଧା ଘରକେ ପଳେଇଆଉଛୁ। ହଏ, ଆର ସନ୍ଧ୍ୟା ବେଲେ ଏଖାନ ଟୋଟାଲି ନେଇ ଯିବା। ଆର ଗୋଟେ ଫେର ଆମର ବଲାଙ୍ଗ ଆକାଶବାଣୀ ବଲାଙ୍ଗୀର ମାଧ୍ୟମରେ ଆମେ କହିମି, ଘରର ଛଦ ଉପରେ ହେଲା କି ଦୁଆରେ ହେଲା ନିହାତି ପାଏନ ଗୁଟେ ଗୋଟେ ଡାଲା କି ଗୋଟେ ଗୋଟେ କୁଢି ମାନକେ ରଖିଦେବାର କଥା ନିହାତି, ବୋଲେ କେନ୍ ପଶୁ ପକ୍ଷୀ ମାନେ ଆସିକି ତାକେ ପିଇପାରିବେ ଆରାମସେ।
1: ଆମର ଶ୍ରୋତା ବନ୍ଧୁ ମାନେ ଯଦି ଶୁଣୁଥିବେ ଏ କଥା ବେଲେ ନିଶ୍ଚୟ ସେମାନେ ସଜାଗ ହେବେ ବୋଲି ମୁଁ ଭାବୁଛି। କେନ୍ ଗୀତ ଶୁଣିବା
0: ଆଜି? ଗୀତ ଦେଇଦେବେ ତେରେ ନାମ ଫିଲ୍ମର କିମ୍ କିସି ବଫା କେ ବଦଲେ ବଫା ନେଇ ଯାଇଛି।

0: ହ୍ୟାଲୋ, ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ସାର୍ ନମସ୍କାର, ମୁଁ ସୁଧାଂଶୁ ନାୟକ କହୁଥିଲି।
0: ଆଜ୍ଞା,
1: ବୌଦ୍ଧ ଡିଷ୍ଟ୍ରିକ୍ଟ ଗ୍ରାମ ବାଲିକଟା ଥାନା ବାଉସୁଣୀ।
0: ଆଜ୍ଞା
1: ସାର୍, ଏବେ ମୁଁ ନୂଆ ସାର୍, ମୋତେ ଏଇଟା ଫାର୍ଷ୍ଟ ଲାଗିଲା ସାର୍।
0: ଓହୋ, ବୋଲେ ବହୁତ ଖୁସିର କଥା।
1: ହଁ ସାର୍, ବହୁତ ଖୁସି ଲାଗିଲା ସାର୍, ମୁଁ ବହୁତ ଥର ଲଗେଇ ଲଗେଇ ନାଇଁ ଲାଗୁଥିଲା ସାର୍। ହଁ ସାର୍, ମୁଁ ସାର୍ ଗୋଟେ ବ୍ଲାଇଣ୍ଡ ଟେ ସାର୍।
0: ଆଜ୍ଞା, ଘରେ ରହୁଥିବେ ବେଶୀ ଟାଇମ?
1: ହଁ ସାର୍, ମୁଁ ସନ୍ତଲା ସ୍କୁଲରେ ପଢୁଥିଲି, ବଲାଙ୍ଗୀର ସନ୍ତଲା ସ୍କୁଲରେ। ତାପରେ ସନ୍ତଲାରୁ ପଢିକିରି ବାଲିଗୁଡ଼ାରେ ପଢିଲି।
0: ଆଜ୍ଞା,
1: ବାଲିଗୁଡ଼ାରୁ ପଢିକିରି ଆମର ଏଇ ବାଉସଣୀ କଲେଜରେ ପଢୁଥିଲି ସାର୍। ପ୍ଲସ୍ ଟୁ ପଢି ସାରିଲି ସାର୍, ମୁଁ ସିଟି କରିକିରି ଘରେ ଅଛେ ସାର୍।
0: ଘରେ ଆଉ କିଏ କିଏ ଅଛନ୍?
1: ଘରେ ମା ବାପା ଭାଇ ଭଉଣୀ, ମୁଁ ସାର୍ ବାହା ହେଇଛି, ମୋର ଝିଅ ଦୁଇଟା।
0: ଆଜ୍ଞା, ଝିଅ ମାନେ କେତେ କେତେ ବୟସ ହେଲାନ?
1: ସାର୍, ଗୋଟେ ଝିଅକୁ 3 ବର୍ଷ ହଉଛେ, ଆର୍ ଗୋଟେ ଝିଅକୁ ଏବେ 6 ମାସ ହଉଛେ ସାର୍।
0: ସମସ୍ତେ ଗୋଟେ ଜାଗାରେ ଅଛନ୍? ଆଉ
1: ହଁ ସାର୍, ମୋତେ ଆଜି ବହୁତ ଖୁସି ଲାଗିଲା ସାର୍, ଫୋନ୍ ଲାଗିଲା।
0: ଆଜ୍ଞା, ଆଉ ଆମର କାର୍ଯ୍ୟକ୍ରମ ସବୁ ତ ଶୁଣୁଥିବେ?
1: ସବୁ ଭଲ ଲାଗୁଛେ ସାର୍, ମୁଇଁ ସକାଳୁ 6:05 ଭଜନ ଶୁଣୁଛେ, ତାପରେ ସେ ଭାଗବତ ବି ଶୁଣୁଛେ, ସମାଚାର ବି ସାର୍ ସବୁବେଳେ ମୁଁ ଟିକେ ଶୁଣିବାକୁ ଚାହୁଁଛି, ଶୁଣୁଛେ ସବୁବେଳେ।
0: ଆଜ୍ଞା
1: ସାର୍, ଆର୍ ସେ ଯେନ୍ ଈଶାନ ବାଣୀ ବି ମୁଇଁ ସବୁବେଳେ ଶୁଣିଛେ ସାର୍। ଆମେ ତ

0: ଘରର ଇଏଟା ସାର୍ ମୁଇଁ ସବୁ ଶୁଣିକିରି କାହା କାହାକୁ ଏମିତି କୁହାକୁହି ବି କରସି ସାର୍।
1: ଆଜ୍ଞା ଆଜ୍ଞା, ଫୋନ୍ ବି କରୁନ୍, କଥାବାର୍ତ୍ତା ହେମା, ଦୁଃଖ ସୁଖ ହେମା।
0: ହଁ ସାର୍,
1: କେନ୍ ଗୀତ ଶୁଣମା ଆଜି ସୁଧାଂଶୁ ବାବୁ?
0: ସାର୍ ଆପଣଙ୍କ ହିସାବରେ ମୋତେ ଗୋଟେ ଭଜନ ଗୋଟେ ଦେବେ ସାର୍, ଓଡ଼ିଆର।

0: ହଁ ଆଜ୍ଞା ନମସ୍କାର
1: ନମସ୍କାର
0: ମୁଁ ଗୋପୀନାଥ କହୁଥିଲି ଆଜ୍ଞା କଲେ ନୁ ବିଜେପୁର କଲେ
1: ଗୋପୀନାଥ ଭାଇ କାଣ କରୁଛନ ଆପଣ
0: କପଡ଼ା ଗୁଡ଼େ ଗୁଣାମୁଣି କରୁଛନ କପଡ଼ା
1: କାମ ଚାଲିଛେ ଠିକ
0: ଆଜ୍ଞା ଆଜ୍ଞା
1: ବିକ୍ରି ବଟା ବି ଠିକ ଚାଲିଛେ
0: ହଁ ଆଜ୍ଞା
1: ଏଇଟା ତ
0: ମାଲିକ ମାନଙ୍କ କାମ କରୁଛୁ
1: ହଁ
0: ସେ ର ମେଟେରିଆଲ ଦେଲେ ଆମେ ତାକୁ ଆମର ମଜୁରି ବର୍ଗ ମିଳୁଛି
1: ଆଜ୍ଞା ବୋଲେ ଆପଣଙ୍କୁ ରେଡିଓ ଶୁଣିବାଟା ବହୁତ ସୁବିଧା ଲାଗୁଥିବା କାମ କଲା ବେଳେ
0: ଆଜ୍ଞା କପଡ଼ା ଏଇଟା ହେ ଆମର ସାହାରା ହେ ଦାମ
1: ଆପଣ କାମ ବି ଡିଷ୍ଟର୍ବ ନେଇ ହୁଏ
0: ଡିଷ୍ଟର୍ବ ଆମକୁ ତ ସପୋର୍ଟିଂ କରୁଛେ କାମ କାମରେ
1: ଆପଣ କାନେ ବାଜୁଥିବା କାମ କରୁଥିବେ କେନ୍ ଗୀତ ଶୁଣିବା ଆଜି
0: କରୋନା ଅର୍ଜୁନ ର ଗୋଟେ ଦେଇଦେଉନୁ ଆଜ୍ଞା ଭଲ ଗୀତଟେ ଡିରେକ୍ଟ କରିବେ ମୋ ମନିଆ ବାବୁ କେ ତରୁଣ ତରୁଣ କେ
1: ଆଜ୍ଞା
0: ଆଜ୍ଞା ଏ ବହୁତ ଟ୍ରାଏ କରିକି ଏଇଟା ମାନେ ଅଧା ଘଣ୍ଟା ଏବ ଟ୍ରାଏ କରିଛି
1: ଆଜ୍ଞା ଠିକ ଅଛି କରଣ ଅର୍ଜୁନ ର ଗୀତ ଆପଣଙ୍କ ପାଖେ ପହଞ୍ଚଉଛୁ ବାବୁର ସାଙ୍ଗେ ମିଶିକିରି ଶୁଣୁ।

0: ହ୍ୟାଲୋ, ଗୁଡ୍ ମର୍ଣ୍ଣିଙ୍ଗ ସାର୍।
1: ଗୁଡ୍ ମର୍ଣ୍ଣିଂ,
0: ମୁଁ ଚିତ୍ର ସଂସ୍ଥାପକ କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
1: ଚିତ୍ର ସେନ ଆଜ୍ଞା, କେନ୍ତା ଅଛନ୍?
0: ଆଜ୍ଞା, ମୁଇଁ ତ ଏକଦମ ବଢ଼ିଆ। ଆଜ୍ଞା, ଆପଣ କେନ୍ତା ଅଛନ୍?
1: ପୁରା ଠିକ୍ ଅଛେ,
0: ଧନ୍ୟବାଦ। ଆଜ୍ଞା,
1: ଧନ୍ଦା ପାଣି କେନ୍ତା ଚାଲିଛେ?
0: ଓ ନାଇଁ କହନ ଆଜ୍ଞା, ଧନ୍ଦା ବାଡ଼ି ବି ଠିକ୍ ଚାଲିଛେ ଆଜ୍ଞା।
1: ଯାହା ବି ହଉ,
0: ଆର୍ ଗର୍ମି ବି ବହୁତ ଅଛେ ଆଜ୍ଞା, କାଁ କର୍ମା,
1: ଗରମ ଖରା ଜୋର ହଉଛେ, ଝାଉ ମାରୁଛେ।
0: ହଁ ଆଜ୍ଞା,
1: ଆପଣଙ୍କର ଏଠି ବର୍ଷା ପାଣି ଘାଏ ଘାଏ ହଉଛି କି ନାଇଁ?
0: ହଁ, ବର୍ଷା ତ ପରଦିନ ଟିକେ ହେଇଥିଲା ଆଜ୍ଞା, ସନ୍ଧ୍ୟାରେ ଏକ ଘଣ୍ଟା ଜବର ବର୍ଷା ହେଇଥିଲା ଆଜ୍ଞା।
1: ଆଚ୍ଛା, ବୋଲେ ଟିକେ ଥଣ୍ଡା ପଡି ଯାଇଥିବା?
0: ହଁ ଆଜ୍ଞା, ଟିକେ ଥଣ୍ଡା ଲାଗୁଛି ଆଜ୍ଞା।
1: ଚିତ୍ର ସେ ନାଇଁ, କେନ୍ ଗୀତ ଶୁଣବା ଆଜି?
0: ଖୋୟେ ଖୋୟେ କ୍ୟା ଖୁଲା ଆସମା ଆଖୋ ମେ ସାରି ରାତ ଜାଏଗି ତୁମକୋ ବି କେସେ ନିନ୍ଦି ଆଏଗି। ଖୋୟେ ଖୋୟେ କ୍ୟା

0: କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଅପେକ୍ଷାରେ ରହିଲୁ। ତାହେଲେ ଏଇଠି ରଖୁଛୁ ଆଜିର କାର୍ଯ୍ୟକ୍ରମକୁ। ବିଦାୟ ଦିଅନ୍ତୁ, ନମସ୍କାର।
1: ପ୍ରଚାର କଲୁ ଫୋନରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନା ମନୋଜ କୁମାର ମିଶ୍ର ଓ ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର। ଏଥର ପ୍ରଚାର କରୁଛୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମେ 22 ତାରିଖ ଏବଂ 27 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34ରୁ 38କୁ ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି ପାଞ୍ଚ ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ଦିନ ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର 1075କୁ କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ସିଡିସିକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର

0: ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁମି ଅଙ୍ଗ ଲାଇଙ୍ଗ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟ୍ରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ମହିଳା କ୍ରିକେଟ୍ରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 ମ୍ୟାଚ୍।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu addresses tribal beneficiaries of scholarship schemes at Rashtrapati Bhavan, emphasizes social, economic and educational progress of all sections of society for true development. Government notifies Immigration and Foreigners Amendment Rules 2026 with key changes in registration timelines and the appeals mechanism. Chief Justice of India Justice Suryakant administers oath of office to 5 new judges of the Supreme Court. Orange alert issued for thunder squall conditions in Rajasthan, Gujarat, West Madhya Pradesh, Odisha and coastal Andhra Pradesh today. And in women's cricket, third and final T20 international between India and hosts England to be played in Taunton tonight. President Draupadi Murmu has said that education is a powerful means of empowerment as it enables individuals to become self-reliant, aware and capable. Addressing the tribal beneficiaries of scholarship schemes in New Delhi today, the President said true development can only be achieved when all sections of society progress socially, economically and educationally.
2: युवा हमारे राष्ट्र की शक्ति, आशा और उज्जवल भविष्य के प्रतीक है। मेरी सभी युवाओं, विशेषकर जनजातियों समुदाय के युवाओं से अनुरोध है कि उन्हें अपनी जड़ों और अपने लोगों को नहीं भूलना चाहिए। युवा शक्ति विरासत पर गर्व करते हुए आधुनिक शिक्षा और तकनीकों के बल पर आगे बढ़े तब सशक्त, समृद्ध और आत्मनिर्भर भारत का निर्माण होगा।
1: The President highlighted that the government scholarship schemes have transformed the lives of tribals by enabling access to higher education and new opportunities. President

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବେ ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନୋ କୋ ପଙ୍କ ଦେନେ କା ମାଧ୍ୟମ ହେ। ଏ ଉନ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ବୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ୟୁପିଆଇ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସ୍ସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8 ବିଭାଗର 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ

0: ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇଡଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇଡଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
1: 19 ରାଷ୍ଟ୍ରପତି ଆସିବେ ରାଇରଙ୍ଗ, ଆଉ ତାଙ୍କର ଶ୍ୱଶୁର ଘର ପାହାଡ଼ପୁର, ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ମାନନୀୟ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ। ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
0: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳୀ ନିଦର୍ଶୱାଲ ଏବଂ ସମସ୍ତ 30ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ। ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ରଚନା, କଣ୍ଠଶିଳ୍ପୀ କେଶବ ଚନ୍ଦ୍ର ରାଉତ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଉପେନ୍ଦ୍ର ଭଞ୍ଜଙ୍କ ଆଉ ଏକ ରଚନା, କଣ୍ଠଶିଳ୍ପୀ ଇତିଶ୍ରୀ ଦାସ।

କାର୍ଯ୍ୟକ୍ରମ ଶେଷରେ ଗୋପାଳକୃଷ୍ଣଙ୍କ ରଚନା, କଣ୍ଠଶିଳ୍ପୀ ଆରତୀ ଗୋସ୍ୱାମୀ।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ଶୁଣୁଥିଲେ ଶ୍ରୋତାବନ୍ଧୁମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଚିତ୍ରା ସିଂହ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ, କଣ୍ଠଶିଳ୍ପୀ ଥିଲେ ଚିତ୍ରା ସିଂ। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଓଡ଼ିଆ ଭକ୍ତି ଗୀତ ଶୁଣୁଥିଲେ। କଣ୍ଠଶିଳ୍ପୀ ଥିଲେ ବିନୋଦିନୀ ସାହୁ। ଗୀତ ଗୁଡ଼ିକ ରଚନା କରିଥିଲେ ଅଲେଖ ବିଶ୍ୱାଳ। ସଙ୍ଗୀତ ବିପିନ ବାରିକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

ରହିଛି ବିଶେଷ ଭାବରେ ଗୋଟେ ଓଜନର ଜାଗା ଯୋଉଟାକି 50 କେଜି ହେବା ଦରକାର। ପ୍ରାୟତଃ ଝିଅମାନେ ପ୍ରାୟ କମ୍ ଦିଅନ୍ତି, କାରଣ ସେମାନଙ୍କର ଓଜନ 50 କେଜି ପ୍ରାୟ ହୁଏ ନାହିଁ, 45-48 ଭିତରେ ବହୁତ ଝିଅ ରହିଯାନ୍ତି। ଏବଂ ତାଠାରୁ ବଡ଼ ଜିନିଷ ହେଇଛି ଯେ ବର୍ତ୍ତମାନ ସାଧାରଣ ଭାବରେ ଲୋକ ଜାଣିନାହାନ୍ତି, ଜାଣିବା ଆବଶ୍ୟକତା ଯେ ଆମର ହେମୋଗ୍ଲୋବିନ୍ଟା ସେ ସଂଖ୍ୟାଟା ଆମର ରହିବା କଥା ମିନିମମ୍ 12। ଯଦି 12ରୁ କମ୍ ଅଛି ଆମେ ରକ୍ତ ଦେଇଛେ ଏବଂ ବାଇଚାନ୍ସ ଆମର ଗୋଟେ ଆକ୍ସିଡେଣ୍ଟ ହେଇଛି କି ଅସୁବିଧା ହେଇଛି, ଆମ ପାଇଁ 1% ମାଇନସ୍ ହେଇଗଲେ ଆମ ଦେହରେ ହେମୋଗ୍ଲୋବିନ୍ ସଂଖ୍ୟାଟା 11କୁ ପଳେଇ ଆସିବ। ତେଣୁ ପ୍ରାୟ ଯେଉଁମାନେ ରକ୍ତ ଦିଅନ୍ତି ମୁଁ ତାଙ୍କୁ ନିହାତି ନିବେଦନ କରିବି ଯେ ସେ କୁହନ୍ତୁ ବା ଝିଅନ୍ତୁ ଚିନ୍ତା କରନ୍ତୁ 12% ଯେମିତି ହେଲେ ତାର ହେମୋଗ୍ଲୋବିନ୍ ଥିବା ଦରକାର। ସେଥିଲେ କଣ ହବ ନା ଆପଣଙ୍କର ରକ୍ତ ଆପଣ ଜମା ଦୁର୍ବଳ ହେବେ ନାହିଁ, ଏବଂ ରକ୍ତ ଦେଲେ ଜଣେ ଦୁର୍ବଳ ହୁଏ ନାହିଁ ଏହାର ଯଦି ପ୍ରମାଣ ଯଦି କୁହାଯାଏ ତାହେଲେ ଓଡ଼ିଶାରେ ମୁଁ ଯେତେବେଳେ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲି ସେତେବେଳେ ପ୍ରମାଣ ହେଇଥିଲା ଯେ କ୍ରମାଗତ ରକ୍ତଦାନ କରିବା ଦ୍ୱାରା ମୋର ଆଜି ପର୍ଯ୍ୟନ୍ତ ବ୍ଲଡ ପ୍ରେସର ହେଇନାହିଁ କି ଡାଇବେଟିସ୍ ହେଇନାହିଁ, ଅଥଚ ମୋତେ 68+ ବୟସ ହେଲାଣି। ମୁଁ ଯେହେତୁ କ୍ରମାଗତ ରକ୍ତଦାନ କରୁଛି, ମୁଁ ସବୁବେଳେ ସତେଜ ଅଛି, ମୁଁ ଦୌଡ଼ୁଛି, ମୁଁ ଅନୁଭବ କରୁଛି ଯେମିତି ମୁଁ 50 ବର୍ଷର ଯୁବକଟିଏ। ତେଣୁ ରକ୍ତଦାନ ଯେଉଁମାନେ କରୁଛନ୍ତି ସେଇ ଦାନଟା ସାଧାରଣ କଥା ନୁହେଁ, କୋଉ ଜନ୍ମର ପୁଣ୍ୟ ଥିଲେ ଜଣେ ଜଣକୁ ରକ୍ତ ଦେବ ଜଣେ ଜଣଙ୍କର ଜୀବନ ବଞ୍ଚେଇବ। ତେଣୁ ଆମେ ଯାହାକୁ ବଞ୍ଚେଇଲେ ସେ ଲୋକ ହୁଏତ ଆମକୁ ଚିହ୍ନି ନପାରେ, କିନ୍ତୁ ଆମକୁ ସେ ଯେଉଁ ଆନନ୍ଦ ଲାଗିଲା, ଆମକୁ ଯୋଉ ସେ ଯୋଉ ନୈସର୍ଗିକ ସୁଖ ଲାଗିଲା, ଆମେ ଠାକୁର ଦର୍ଶନ କଲେ ଯୋଉ ସୁଖ, ଜଣକୁ ରକ୍ତଦାନ ଦେଇକିରି ସେ ଯୋଉ ଆତ୍ମତୃପ୍ତି ମିଳେ ସେ ସୁଖ ତା ସହିତ ମଧ୍ୟ ସମାନ ବୋଲି ଆମେ ବିବେଚନା କରୁ। କାରଣ ଆପଣ ଦେଖନ୍ତୁ ଯୋଉ ଲୋକର ଆବଶ୍ୟକତା ରକ୍ତ ଅଛି ସେ ରୋଗୀର ଆକ୍ସିଡେଣ୍ଟରେ ମୁଁ ବହୁତ ଲୋକଙ୍କୁ ରକ୍ତ ଦିଏ, ଅନେକ ଥାଲାସେମିଆ ପେସେଣ୍ଟକୁ ରକ୍ତ ଦେଉଛି, ଅନେକ କର୍କଟ ରୋଗୀ ଯେଉଁମାନଙ୍କ ଦରକାର ତାଙ୍କୁ ରକ୍ତ ଦେଉଛି, ସେମାନଙ୍କ ମୋର ଯୋଉ ହସ ମତେ ଲାଗେ ସେ ହସ ମୋ ପିଲାଙ୍କ ପାଇଁ ଗୋଟେ ଆଶୀର୍ବାଦ ହେଇଯାଏ। ଏବଂ ଯୁବକମାନେ ସେଥିପାଇଁ ଅଧିକରୁ ଅଧିକ ଏଥିପାଇଁ ଆସିବା ଦରକାର, କାରଣ ଆମେ ଯଦି ଏ ବୟସରେ ମଧ୍ୟ ରକ୍ତ ଦେବାକୁ ଆଗ୍ରହ ରହିଛି, ଯୁବକମାନେ 18 ବର୍ଷକୁ ଅତିକ୍ରାନ୍ତ କରୁଛନ୍ତି, ସେମାନେ ଯଦି ରକ୍ତ ଦେବା ଆରମ୍ଭ କରିବେ ସେମାନଙ୍କୁ ଜୀବନରେ କେବେ ବଡ଼ ରୋଗ ହେବ ନାହିଁ, ସେ ସବୁବେଳେ ନିରୋଗୀ ରହିବ ବୋଲି ମାନେ ମୁଁ ନିହାତି ଭାବରେ ଆଶା ରଖୁଛି। ଆଉ ଆମେ ସାଧାରଣ ଭାବରେ ଯଦି ବିଚାର କରିବା ଦେଖନ୍ତୁ ତାରି ଭିତରେ ମଧ୍ୟ ଦୁଃଖ ରହୁଛି, ଜଣେ ଲୋକ ଆଶା କରୁଛି ଯେ ବ୍ଲଡ୍ ଟିକେ ଆମର ଦରକାର, ଆମେ ବୟସ୍କ ଲୋକ ଆମେ ତାକୁ ବ୍ଲଡ୍ ଟିକେ ଦଉଛେ, ଯେ ଆମେ ଯେତେବେଳେ ବ୍ଲଡ୍ ଟି ଦାନ ଦେଲେ ଆମେ ରକ୍ତ ଦଉଛେ ତା ବଦଳରେ ଆମେ କେବେ ଟଙ୍କାଟେ ବି ନେଇ ନାହିଁ ନା। ରକ୍ତଦାନ ଶିବିର ହଉଛି, ଆପଣ ଦେଖନ୍ତୁ ରକ୍ତରେ ପଇସା ପତ୍ରର ବ୍ୟବସାୟ ହୁଏ ନାହିଁ, କିଏ ରକ୍ତ ଦେଲେ କାହାର 5 ଟଙ୍କା ନିଏ ନାହିଁ, କିନ୍ତୁ ସେ ଚାହେଁ ଯେ କାହାର ଗୋଟେ ଖୁସି କାହାର ଗୋଟେ ହସ, ନହେଲେ କୃତଜ୍ଞତାର ପଦେ ଶବ୍ଦ। ଆଜିକାଲି କିନ୍ତୁ ହେଇଛି କଣ ନା ଆମେ ଯାହାକୁ ରକ୍ତ ଦଉଛୁ ଲକ୍ଷ୍ୟ କରୁଛୁ, କିଛି କିଛି ଲୋକ ଏତେ ସ୍ୱାର୍ଥପର ହେଇଛନ୍ତି, ରକ୍ତ ମୁଁ ଦେଲି ମନେକର କି ଜଣେ କେବେ ଯୁବକକୁ ଆମେ ଗୋଟେ ଇନ୍ସପାୟର କରି ତାକୁ ଦେଲୁ, କିନ୍ତୁ ସେ ତା ରକ୍ତଟି ଦଉଛି ତା ପାଖକୁ ସେ ବୟସ୍କ ଲୋକଟି ସୁସ୍ଥ ହଉଛି, ଯଦି ପଦେ ଖାଲି କହନ୍ତା ବାପାରେ ତୋ ରକ୍ତ ମତେ ଜୀବନ ଦେଲା, ଏଇ ଯୋଉ କୃତଜ୍ଞତାଟା ତାକୁ ଆହୁରି ବଡ ଲାଗନ୍ତା, ତା ମନରେ ଗୋଟେ ନୂଆ ଅନୁମାଦାନ ଆସନ୍ତା, ଏଇଟା ଗୋଟେ ଅଭାବ ରହୁଛି। ଆଉ ଆଜିକାଲି ଲୋକ ପ୍ରାୟତଃ ବି ହେଲେଣି, ଅନେକ ଲୋକ ଯେଉଁମାନେ ଯଦି ଆମେ କହିବା ଧନିକ ଶ୍ରେଣୀର ଲୋକ ବ୍ୟବସାୟିକ ଲୋକ କିଛି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଘରର ପରିବାର ଲୋକ ରକ୍ତ ଦେବାକୁ ପ୍ରସ୍ତୁତ ନୁହନ୍ତି, ନିଜ ବାପ ପାଇଁ ପୁଅ କହୁଛି ଯେ ମୁଁ କେବେ ଦେଇନାହିଁ, ଏମିତିକି ନିଜ ସ୍ତ୍ରୀ ପାଇଁ ତା ସ୍ୱାମୀ କହୁଛି ମଉସା ମତେ ଭାରି ଡର ମୁଁ କେବେ ଦେଇନାହିଁ। ଚିନ୍ତା କରନ୍ତୁ ଯଦି ତମେ ତମର ସ୍ତ୍ରୀ ପାଇଁ ଦଉନା, ତମେ ତମର ବାପା ପାଇଁ ଦେବାକୁ ପ୍ରସ୍ତୁତ ନାହଁ, ତାହେଲେ ମୁଁ କାହିଁକି ତମକୁ ରକ୍ତଟେ ଦେବି। ତେଣୁ ବେଳେବେଳେ ମଧ୍ୟ ଯୁବ ଗୋଷ୍ଠୀ ଭିତରେ ଏଇ ଦୁଃଖ ମଧ୍ୟ ଆସୁଛି। ତେଣୁ ଆମେ ନିବେଦନ କରିବା ସମସ୍ତଙ୍କୁ ଯେ ପ୍ରଥମେ ଯଦି ନିଜେ ରକ୍ତ ଥରେ ଦେଇନଥିବା, କାଲି ଯଦି କୌଣସି ଆକ୍ସିଡେଣ୍ଟ ହେଲା, ନିଜ ରାସ୍ତାରେ ସ୍ତ୍ରୀଟି ପଡ଼ିଗଲା, ଯଦି ବାପାର ହଠାତ୍ ଦେହ ଖରାପ ହେଇଗଲା କି ମା ହଠାତ୍ ଆଫେକ୍ଟ ହେଇଗଲା, ଯୋଉ ବ୍ଲଡ୍ ଦେବାକୁ ପଡିବ, ଯଦି ଆମର ଅଭିଜ୍ଞତା ନଥିବ ତାହେଲେ ଆମର କେବେ ସେ ବିଷୟ ହବ ନାହିଁ। ତେଣୁ ରକ୍ତଦାନ ଯୁବକମାନଙ୍କୁ ମୋର ନିବେଦନ, ରକ୍ତ ଦିଅନ୍ତୁ, ମହାପୁଣ୍ୟ କରନ୍ତୁ, କିଏ କଣ କହୁଛି ନ କହୁଛି ବଡ କଥା ନୁହେଁ, ଆଗେଇ ଯାଆନ୍ତୁ, ସେ ରକ୍ତଦାନର ଆନନ୍ଦରେ ଉତ୍ଫୁଲ୍ଲିତ ହୁଅନ୍ତୁ, ଠାକୁର ଦର୍ଶନ କଲାବେଳେ ଯୋଉ ଆନନ୍ଦ ତାଠୁ ଆହୁରି ଆନନ୍ଦ ଉପଲବ୍ଧି କରନ୍ତୁ, ଦେଖିବେ ଆପଣଙ୍କର ଦେହ ସୁସ୍ଥ ରହିବ, ନିଶ୍ଚୟ ନିରୋଗୀ ରହିବେ।

ଶୁଣୁଥିଲେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିବା ରକ୍ତଦାତା ଡକ୍ଟର ବଦ୍ରୀ ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜୀକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୁହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ମସିହା ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ୍ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ଏବଂ ଏକ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ କିଏ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀ ମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର 2ୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ।

ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମଥର ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। 3 ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ 5 ଦଣ୍ଡା ପଡ଼ିଛି। 3 ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଗ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ 4 ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟର 4 ଜଣ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାପମାତ୍ରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା

ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା, ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନ ଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଜ୍ଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ COPD ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି। ମଣିଷ ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି, ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକ୍କା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।
0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟ

ବିଶେଷଜ୍ଞମାନେ ଯୋଗଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗଦେବେ। ଓଡ଼ିଶାର ବ୍ରିକ୍ସ ରାଷ୍ଟ୍ର ସମୂହକେ ନେଇକରି ଏନ୍ତା ଗୋଟେ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ସଫଳତାକେ ବିଶ୍ୱସ୍ତରନ ଆହୁରି ସମୃଦ୍ଧ କରିବା ବୋଲି ଆଶ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ ଚାଲିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାଟି ଆଇବା କାଲ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା। ଭୁବନେଶ୍ୱର ଲୋକସେବା ଭବନର ହେବାରକେ ଥିବାର ବୈଠକଟି 8 ବିଭାଗର 9 ଜରୁରୀ ପ୍ରସ୍ତାବକେ ଅନୁମୋଦନ ମିଳିବାର ସମ୍ଭାବନା ଅଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ସୁପ୍ରିମକୋର୍ଟର 5 ନୂଆକରି ନିଯୁକ୍ତି ପାଇଥିବାର ବିଚାରପତି ଆଜି ଶପଥ ନେଇଛନ୍। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରିଛନ୍। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଆଧାରଥି ସରକାରୀ ବିଚାରପତିମାନଙ୍କର ନିଯୁକ୍ତିକେ ଅନୁମୋଦନ କରିଥିଲେ। ଶପଥ ନେଇଥିବା ବିଚାରପତିମାନଙ୍କର ଭିତରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସହିତ ଜଷ୍ଟିସ୍ ସିଲ୍ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଆଉ ଜଷ୍ଟିସ୍ ଅରୁଣ ପାଲ୍ଲୀ ପ୍ରମୁଖ ରହିଛନ୍। ନୂଆଦିଲ୍ଲୀଠାରେ ଆଇବାକାଲି ଜାତୀୟ ପଞ୍ଚାୟତ ପୁରସ୍କାର 2025 ପ୍ରଦାନ ସମାରୋହ ହେବା। ଦେଶର 42 ଉତ୍କୃଷ୍ଟ ପଞ୍ଚାୟତକେ ଏଥି ପୁରସ୍କାର ଦିଆଯିବା। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଥି 34 ଗ୍ରାମ ପଞ୍ଚାୟତ ଆଉ ନାନାଦି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଥି 8 ପଞ୍ଚାୟତକେ ପୁରସ୍କୃତ କରାଯିବା। ଏଥି ଓଡ଼ିଶାର 5 ପଞ୍ଚାୟତ ସାମିଲ ଅଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତି କମ୍ ଓଜନ ଥିବା ଛୁଆମାନଙ୍କୁ ଦିଆଯାଉଥିବାର ଖାଇବାର ଦରବ ଆଉ ପ୍ରାକ୍ ବିଦ୍ୟାଳୟର ଛୁଆମାନଙ୍କ ଲାଗି ଥିବା ସକାଳର ଜଲଖିଆର ଦାମ ବଢ଼ାବାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ରାଜ୍ୟର 6 ମାସରୁ 6 ବର୍ଷ ତକ ପାଖାପାଖି 35,000 ଛୁଆମାନଙ୍କର ଫି ଦିନର ଖାଇବାର ଖର୍ଚ୍ଚା 8-18 ବଢ଼ାଯାଇଛି। ଏଥି ପୁଷ୍ଟି ଖାଦ୍ୟ ବାବଦ 12 ଆଉ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାଥି ଅତିରିକ୍ତ 6 ସାମିଲ ଅଛି। ଏଥିଲାଗି ରାଜ୍ୟ ସରକାର 10,07,00,000 ଅଧିକା ଖର୍ଚ୍ଚା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ଜୀବନର ପହିଲା 1000 ଦିନର ଡିଜିଟାଲ ବହିର ବିଲ୍ ଉନ୍ମୋଚନ କରିଛନ୍। ଇ ବହିଥି ଓଡ଼ିଆ ଭାଷାଥି ଅତି ସରଳ ଭାବେ ସବୁ ସ୍ତର ଆଉ ଛୁଆମାନଙ୍କର ଯତ୍ନ ବାବଦେ ବୁଝାଯାଇଛି। ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀ ଆଉ ହିତାଧିକାରୀମାନଙ୍କୁ ଏହି ବହି ପହଞ୍ଚାବାର ଲାଗି ଚେଷ୍ଟା ମୂଲିଛି। କାର୍ଯ୍ୟକ୍ରମଥି ବିଭାଗୀୟ କମିଶନର ଆଉ ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଆଉ 30 ଯାକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ଜରିଏ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଲାଗି ଥିବାର ପୋର୍ଟାଲ ଆଇଷ୍ଠାନ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ କୁହାଯାଇଛି। ଆଇବା 6 ତକ ଏହି ପୋର୍ଟାଲ ଖୋଲା ରହିବା। ସିବିଏସ୍ଇ ଦେଇଥିବା ସୂଚନା ଅନୁସାରେ ସୁଝା ଯାଇଥିବା ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲଟି ଆବେଦନ କରିପାରିବେ। ଆବେଦନ ଆଉ ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟାକେ ସୁରକ୍ଷିତ ରଖିବା ଲାଗି ଆବେଦନ ସମୟଥି ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ପୋର୍ଟାଲଟି ସଂଯୋଗ କରିବାରକେ ପଡ଼ବା। ଆଧାର କାର୍ଡ ନାଇଥିବା ଛାତ୍ରଛାତ୍ରୀମାନଙ୍କର କ୍ଷେତ୍ରଥି ସେମାନଙ୍କର ମା ବାପା ନାହିଁ ତ ଅଭିଭାବକମାନଙ୍କର ଆଧାର ତଥ୍ୟ ଦିଆଯାଇପାରବା। ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବାର ଫି ଉତ୍ତର ଖାତା ସ୍କାନ୍ କପି ଲାଗି 100 ଲେଖା ଆଉ ଫି ପ୍ରଶ୍ନ ଲାଗି ପୁନଃ ମୂଲ୍ୟାଙ୍କନ ବାବଦେ 25 ଫିସ୍ ଦାଖଲ କରିବାରକେ ପଡ଼ବା। ମୂଲ୍ୟାଙ୍କନ ହୋଇଥିବା ଉତ୍ତର ଖାତାର ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଲାଗି ଆବେଦନ କରିବାର ପ୍ରକ୍ରିୟା ବାବଦେ ସିବିଏସ୍ଇ ତରଫରୁ ସୂଚନା ଦିଆଯାଇଛି। ଏଥିଲାଗି ଥିବା ଟ୍ୟୁଟୋରିଆଲ ଭିଡ଼ିଓକେ ଦେଖିବାର ଲାଗି ସିବିଏସ୍ଇ ତରଫରୁ ପରାମର୍ଶ ଦିଆଯାଇଛି। ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି ତରଫରୁ ଆୟୋଜିତ ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ 2026 ଓଡ଼ିଶାର 4 ମେଧାବୀ ଛାତ୍ରଛାତ୍ରୀ ଭାରତର ପ୍ରତିନିଧିତ୍ୱ କରିକିରି ରାଜ୍ୟ ଲାଗି ଗୌରବ ଆନିଛନ୍। ଗଲା ମେ 21-31 ତକ 10 ଜାପାନ ଗସ୍ତଟି ଯାଇକରି ସେମାନେ ତୁସୁକୁବା ଆସାକୁସା ସହର ବୁଲିଥିଲେ ଆଉ ସିବାଉରା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଉ କାଶିବା ଜୁନିୟର ଆଣ୍ଡ ସିନିୟର ହାଇସ୍କୁଲଟି ଶୈକ୍ଷିକ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମଟି ଭାଗ ନେଇଥିଲେ। ସମ୍ବଲପୁରର ଆଦ୍ୟାଶା ପଣ୍ଡା, କେନ୍ଦୁଝରର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, କୋରାପୁଟର ଶୁଭମ ନାୟକ ଆଉ ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା ଜାପାନ ଗସ୍ତଟି ଯାଇଥିଲେ। ଏମାନଙ୍କର ଏହି ସଫଳତା ରାଜ୍ୟର ଅଲଗା ଯୁବ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ କହିଛି।
ରାଜ୍ୟ ବସ୍ ଭଡ଼ା ବଢ଼ିଛି। ଆଜିଠାନୁ ବଢ଼ିଥିବାର ବସ୍ ଭଡ଼ା ଲାଗୁ ହୋଇଥିବାର ବାବଦେ ରାଜ୍ୟ କମିଶନରଙ୍କ କାର୍ଯ୍ୟାଳୟ ତରଫ ବିଜ୍ଞପ୍ତି ବାହାରିଛି। ସାଧାରଣ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବଢ଼ାଯାଇଛେ। ସେନ୍ତା ଡିଲକ୍ସ ଆଉ ଏସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖା ଆଉ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବଢ଼ିଛି। ଶିମିଳିପାଳ ଅଭୟାରଣ୍ୟନ ମାଇ ବାଘ ଜିନତ ଆଜି 4 ଛୁଆଙ୍କୁ ଜନ୍ମ ଦେଇଛେ ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମର ପୋଷ୍ଟଥି କହିଛନ୍, ଇ ସଫଳତା ରାଜ୍ୟ ବାଘ ସଂଖ୍ୟାକେ ବଢ଼ାବାର ସହିତ ଜୈବ ବିବିଧତାର ସୁରକ୍ଷା ଆଉ ବନ୍ୟଜନ୍ତୁମାନଙ୍କ ଲାଗି ଗୋଟିଏ ନିରାପଦ ରହିବାର ସ୍ଥଳୀ ସୃଷ୍ଟି କରବାର୍ଥି ପ୍ରଶାସନିକ ଦୂରଦୃଷ୍ଟିର ଗୋଟିଏ ବର୍କସ୍ ଉଦାହରଣ ହୋଇଛି। ମା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି ଜଙ୍ଗଲ ବିଭାଗ ତରଫ ଖାସ ପଦକ୍ଷେପ ନିଆଯାଇଛି। 2024 ନଭେମ୍ବର ମାସେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପନୁ ଜିନତ୍କେ ଶିମିଳିପାଳ ଅଣାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବା ଗୁରୁବାର ତକ କେରଳ ପହଞ୍ଚିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ଆଗକେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳ ଆଉ ତାମିଲନାଡୁର କିଛି ଭାଗ୍ୟ ମୌସୁମୀ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ରାଜ୍ୟ କାଲ ବୈଶାଖୀର ବେଳେ ହୋଇଥିବାର ବର୍ଷା ଲାଗି ତାପମାତ୍ରା କମିଥିଲେ ବି ଗୁଳୁଗୁଳି ହେଉଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ 23 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେର ଘାଏ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଆଇବା 20 ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ରାଜ୍ୟ ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା 1000 ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ପହଞ୍ଚି ପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମ୍ଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୁଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ, ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତି ବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ, ଜଳ ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତା, ମହାକାଶ ପ୍ରଯୁକ୍ତି ବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ, ଗବେଷଣା, ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ତ୍ତିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ୍, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ, ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 1,82,000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷର ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ, ଆଶାକର୍ମୀ ଏବଂ ସାମୁଖ୍ୟ
ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି

0: ପ୍ରୋତ୍ସାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷ

0: ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
1: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2024 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ
4: ଲଗାନ୍ତୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଜୁହାର ହୋ ଦାଦା।
1: ଜୁହାର ଭାଇ, ଜୁହାର ଜୁହାର।
0: କେନ୍ତା କେନ୍ତା ହୋ ଦାଦା?
1: ହା ବନେ ନ ବାବୁ, ଦେଖୁଛ ତ ଖରା ଆଉ
0: ଯେ ବତରେ ବତରେ ଯେନ୍ ଓଢ଼ ପାନ ଗୁଟେ ଗୁଟେ ନେଇ ଦେଇ ଦଉଛେ କେ। ହଁ ହଁ ହଁ, ଚାଷୀର ଲାଗି ଗୁଟେ ଅନୁକୂଲ ହେ
1: ବାବୁ। ଦେଖ ଇ ଯେନ୍ ଓଢ଼ ପାନ
0: ଦାଦା,
1: ଇଥି ଯେନ୍ ଜୋତ ନେ ହେବା ସୁନାର ଜୋତ ବୋଲ
0: ସତ କଥା ହଉ ଦାଦା।
1: କାଁ କରି ବୋଇଲେ
0: ଦାଦା,
1: ଯଦି ଇହାଦେ ଭଲ କରି ଜୋତି ଦବ
0: ଦୁଇ ଚାରି କାସ କରି ଦବ ବୋଲେ
1: ଫେର ଯେନ୍ ଖରା କୁଟି ଦଉଛେ ନେଇ ମାଟ ଶୁଖିଯିବା। ମାଟ ଶୁଖବାର ସାଙ୍ଗେ ସାଙ୍ଗେ ମାଟ ଯେନ୍ ଆମର ତାର ଭିତରେ ଜୀବାଣୁ କୀଟାଣୁ ଯାହା ଥିବେ ସବୁ ମରିଯିବେ
0: ତାର ଭିତରେ। ଫେର ଦାଦା ଆମର ଯେନ୍ ଭିନେ ଭିନେ ଲଟା ବୁଦାନି ଥିବା କେ ହେଟା ବି ସବୁ ମରିଯିବେ,
1: ସବୁ ମରବା। ଆର ସେ ଗଛର ମୂଲି ମାନେ ମାଟ ସାଙ୍ଗେ ମିଶିକିରି ଫେର ଖତ ହେଇଯିବା।
0: ହଏ ଦାଦା,
1: ହଏ। ସେଥିର୍ଲାଗି ଇ ସମିଆଥି ଯେନ୍ ଜୋତ ହେବା ସେଟାକେ ସୁନାର ଜୋତ ବୋଲସନ୍। ଆର ଆମର ଚାଷୀ ଭାଇମାନେ ଏଇଟା ଖୁବ ଦିନୁ ଅନୁସରିକିରି ତାଙ୍କର ଜମିଥି ପ୍ରୟୋଗ କରିକିରି ଆସୁଛନ୍, ଚାଷ କରି ଆସୁଛନ୍ ସେମାନେ ସବୁବେଳେ।
0: ଯେ ନି କହେସନ୍ କେ ଦାଦା, ହୋ
1: ହଁ ବାବୁ,
0: କ୍ଷୀର ଖାର ବୁନ୍ ଆର କାହାର କଥା ନାଇଁ ଶୁନ୍। ବାକି କଥା ଟିକେ ଅଲଗା ଅଲଗା ହେଇଯାଉଛି ହୋ ଦାଦା।
1: କାଣା ବାବୁ?
0: ମାନେ କେତେବେଳେ କେନ୍ କଥା, କେତେବେଳେ ବର୍ଷା ହଉଛେ, କେତେବେଳେ ଛାଡ଼ି ବି ଦଉଛେ।
1: ହଁ ଦେଖ କାଣା ହଉଛେ ବାବୁ, ଦେଖ ଧୀରେ ଧୀରେ ପାନିପାଗ ବଦଳୁଛେ। ଆଗ ଯେନ୍ତା ଠିକ ସମୟରେ ବର୍ଷା ହଉଥିଲା ସେ ଠିକ ସମୟରେ ବର୍ଷା ହେଲେ ଆଗ ପଛେ ବସଲା। ଯେନ୍ତା ଆଗ ରଥଯାତ୍ରା ବେଲକେ ଆମର ଲୋକ ବାହାଡ଼ା ଦେଖି ଯାଉଥିଲେ ବିହିଡ଼ିକିରି, ଇହାଦେ ଅଷାଢ଼ ସରିକରି ସରାବନ ହେଲା ବେଲକେ ରୁଆ ରୁଇ ହଉଛି
0: ବୁଝିଲ।
1: ବୋଇଲେ ଆମର ପାନିପାଗ ଯେନ୍ ଧୀରେ ଧୀରେ ବଦଳୁଛେ ତାହାକେ ନେଇକିରି ଆମର ଚାଷୀ ଭାଇମାନେ ଇହାଦେ ଚାଷର ଯୋଜନା କରବାକେ ପଡ଼ବା।
0: ସତ କଥା ହଉ ଦାଦା, ବୋଇଲେ ତର୍କି ଥିଲେ ହେଲା ବୋଲ।
1: ସମୟ ବଦଳୁଛେ ଆର ପାନିପାଗ ବଦଳୁଛେ ନେଇ ଇହାଦେ ଆରୁ ଚାଷୀ ଭାଇକେ ବିନା ଯୋଜନାରେ ଚାଷ କଲେ ଲାଭ ନାଇଁ ମିଲେ। ସେଥିର୍ଲାଗି ଚାଷର ଯୋଜନା ଗୁଟେ ଦରକାର, କେନ୍ତା କରା ହବା, କେନ୍ ଜମିତି କେନ୍ ଫସଲ ଚାଷ କରା ହବା, କେନ୍ତା କାଣା କଲେ ଆମକୁ ମଡ଼ି ହେଲେ ବି କି କେନ୍ସି ରକମର ବର୍ଷାର ଅସୁବିଧା ହେଲେ ବି ଆମକୁ ଚାଷର ଲାଭଟା ମିଲିପାରବା। ସେଥିର୍ଲାଗି ଚାଷୀ ଭାଇମାନଙ୍କୁ ଯୋଜନା ପ୍ରସ୍ତୁତ କରିକିରି ଚାଷ କରବାକେ ପଡ଼ବା।
0: ଆଗଲୋ ଯଦି ଆମେ ନେଇ ଯୋଜନାଟେ ପ୍ରସ୍ତୁତ କଲା ଦାଦା, ବୋଲେ ଫେଲ୍ ମାରବାର ସମ୍ଭାବନା ଅଛି।
1: ସେଥିର୍ଲାଗି ଇହାଦେ ସରକାର ବୋଲୁଛନ୍ ଯେ ଗୁଟେ ଜମିତି ଗୁଟେ ଫସଲ ନାଇଁ କରନ୍, ବୋଲେ ଗୁଟେ ଜମିତି ଭିନ୍ନ ଭିନ୍ନ ରକମର ଫସଲ କରବାର ଲାଗି ଚାଷୀ ଭାଇମାନଙ୍କୁ କୁହାଯାଉଛି। ଦେଖ ଗୁଟେ ଜମିତି ଗୁଟେ କପା ଫସଲ ଦି ରାହାଡ଼ି ବି ହେବା ବୁଝିଲ।
0: ଧର ଆଠ ଗୁତା ଅଛେ, କାଁ ହେଲା ପଡ଼ିଆ ପକାମା ସେନ ଯେନ୍ କମ୍ ପାନ୍ଥି ଯେନ୍ଟା ମନେ ହଉଛେ।
1: ହଁ ହଁ,
0: ଆଠ ଗୁତା ମନକୁ ନି କେଁ ଦାଦା, ସବୁ ଟିକେ ଟିକେ କରବାର କଥା। କବା ବି କଲ ସେନ ରାହାଡ଼ ବି କଲ, ଆର ବି ଯେନ୍ ଝୁନଗା ବି କଲ, ଏନ୍ତା ବତ୍ରିଆ ଯଦି ଆମେ ଆଠ ଗୁତା ମନକୁ କର୍ମା ବୋଇଲେ ଯେନ୍ ଆଡ଼ୁ ହଉ ଦୁଇ ପଇସା ପାଏମା।
1: ସେଥିର୍ ଲାଗି ଆଜ୍ଞା ଝନ କରିକି ଆଜି ଫୋନ ଟିକେ ଲୋକ ଇ ଫସଲ ବିବିଧିକରଣ କଥା ଆଜି ଶ୍ରୋତା ଭାଇ ବୋନ ମାନଙ୍କର ସାଙ୍ଗେ ଆଲୋଚନା କର୍ମା ଆମେ।
0: ଠିକ ଅଛି ଦାଦା, ବୋଇଲେ
1: ଏଇଟା ଫୋନଟେ ଲଗୁ ଆମର ଯେନ୍ କୃଷି ବିଜ୍ଞାନ କେନ୍ଦ୍ରରେ ଅଛନ୍, ବଲାଙ୍ଗୀର କୃଷି ବିଜ୍ଞାନ କେନ୍ଦ୍ରରେ ମନୋଜ କୁମାର ବାରିକ ଆଜ୍ଞା ଆମର କୃଷି ବୈଜ୍ଞାନିକ ଆଜ୍ଞାଙ୍କର ସାଙ୍ଗେ କଥା ହଉ।
0: ଠିକ ଅଛି ଦାଦା।
1: ଜୁହାର ଆଜ୍ଞା।
2: ଜୁହାର,
1: ଯା ହଉ ସମୟ ଟିକେ ଦେଲେ ଆମକୁ ଆମର ଅଞ୍ଚଳର ପାନିପାଗ କେ ନେଇକିରି ଦୁଇ ଚାରିଟା କଥା ହମା ବୋଲୁଥିଲୁ ଆଜ୍ଞା। ଦେଖୁନ୍ ଇ ଯେନ୍ ଫସଲ ବିବିଧିକରଣ ଗୁଟେ ବୋଲୁଛନ୍ ଆଜ୍ଞା, ଇଟା କାଣା ଏ ପ୍ରକୃତିରେ?
2: ଆକ୍ଚୁଆଲ ଆମର ଏ ଫସଲ ବିବିଧକରଣ ବୋଲେ ଆମେ ବୁଝୁ ଯେ ଆମେ ଗୋଟେ ଜମିରେ ବା ସେଇ ଗୋଟେ ସମାନ ଜମିରେ ବାର ବାର ଗୋଟେ ଫସଲ ଆମେ ଚାଷ କରୁଛୁ। ତ ସେଇ ଗୋଟେ ଫସଲ ଚାଷ କଲା ବେଳେ ଆମର ବିଭିନ୍ନ ପ୍ରକାର ଚାଷର ସମସ୍ୟା ଦେଖାଯାଇଥାଏ। ଯେନ୍ତା କରି ମାଟିର ଉର୍ବରତା କମିଥାଏ ଧୀରେ ଧୀରେ, ତାପରେ କିଛି ଆମର ରୋଗ ପୋକ ର ଯୋଉ ତାଙ୍କର ମାନେ ଅବସ୍ଥାନ ଧୀରେ ଧୀରେ ମାନେ ତାଙ୍କ ରେଜିଷ୍ଟାନ୍ସ ଧୀରେ ଧୀରେ ବଢିଥାଏ, ବେଶ ମାନେ ଆଶଙ୍କା ଥାଏ ଯେ ରୋଗ ପୋକ ଅଧିକ ହେବାର ଆଶଙ୍କା ଥାଏ।

0: ଆଜ୍ଞା
1: ସେଥିଲାଗି କାଣ ହୁଏ ନା, ଗୋଟେ ଜମିରେ ବାର ବାର ଗୋଟେ ଫସଲ ଚାଷ ନାଇଁ କରିକିରି ଆମେ ବିଭିନ୍ନ ପ୍ରକାର ଫସଲ ଯଦି ଚାଷ କର୍ମା,
0: ଆଜ୍ଞା,
1: ଆଉ ବର୍ଷ ସାରା ଯଦି ଚାଷ କରିପାରମା, ଯଦି ପାଣିର ସୁବିଧା ଅଛି ବା ସୁବିଧା ଅନୁଯାୟୀ ଆମେ ଯଦି ବର୍ଷ ସାରା ଚାଷ କରିପାରମା, କିମ୍ବା ନେଇ ହେଲେ ବି ଖରିଫରେ ଯେନ୍ ଚାଷ କରୁଛେ ଆମେ ବଦଳେଇ ବଦଳେଇ କିରି ଫସଲ ଗୋଟେ ଜମିରେ ଚାଷ କଲେ ଆମେ ଠିକ ଭାବରେ ଲାଭ ପାଇପାରମା, ଆଉ ଅମଲ ବି ଠିକ ହେଇପାରମା, ମାଟିର ଅବସ୍ଥା ବି ଠିକ ରହିବା। ଆଉ ସେଥିଲାଗି ବିଭିନ୍ନ ପ୍ରକାର ପ୍ରଣାଳୀ, ବିଭିନ୍ନ ପ୍ରକାର ଟେକନିକ ବି ଅଛି, ସେଟା ଆମେ ସେ ଅନୁସାରେ ତାକୁ ନିଜ କ୍ଷେତ୍ରରେ ସେଇଟା ଆମେ
0: ପ୍ରୟୋଗ କରିପାରମା,
1: ପ୍ରୟୋଗ କରିପାରମା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଯେନ୍ତା କରି ଯେ ଆମର ଗୋଟେ ପ୍ରକାର ହେଲା କ୍ରପ ରୋଟେସନ ବା ଫସଲ ପର୍ଯ୍ୟାୟ, ଆଉ ଗୋଟେ ପ୍ରକାର ହେଲା ଇଣ୍ଟରକ୍ରପିଂ ବା ଅନ୍ତ ଫସଲ କର୍ମା, ଆଉ ଗୋଟେ ପ୍ରକାର ହେଲା ମିକ୍ସଡ ଫାର୍ମିଂ ମିଶ୍ରିତ ଚାଷ କରିମା, ଏବଂ ଆଉ ଗୋଟେ ପ୍ରକାର ହେଲା ଆମେ ଇଣ୍ଟିଗ୍ରେଟେଡ ଫାର୍ମିଂ ସମ୍ବନ୍ଧିତ ଚାଷ କୃଷି କରିପାରମା। କ୍ରପ ରୋଟେସନ କଲେ କାଣ ହବା ନା, ଆମେ ଋତୁ ଅନୁସାରେ ବା ସମୟ ଅନୁସାରେ ଆମେ ବିଭିନ୍ନ ଫସଲ କେ ଚେଞ୍ଜ କର୍ମା। ଗୋଟେ ଜମିରେ ଆମେ ଧାନ ଲଗାଲେ ମନେକର, ତାରପରେ ଧାନ କାଟିକିରି ତାର ପରବର୍ତ୍ତୀ ସମୟରେ ସେଇ ସମାନ ଜମିରେ ଆମେ ଅଲଗା କିଛି ଫସଲ କର୍ମା, ଯେନ୍ତା ମୁଗ ଜାତୀୟ ବା ମୁଗ, ବିରି, କୋଳଥ, ଡାଲି ଜାତୀୟ ହେଲା ବା ତୈଳବୀଜ ଜାତୀୟ ଫସଲ ହେଲା, ଏନ୍ତା କରି ଆମେ ଯଦି ବଦଳାଇମା ତାହେଲେ ସେଟା ଆମର ମୃତ୍ତିକାର ସ୍ୱାସ୍ଥ୍ୟ ଠିକ ରହିବା, ମାଟି ବି ଉର୍ବର ରହିବା, ଆଉ ଆମର ଅମଲ ବି ଠିକ ହବା, ରୋଗ ପୋକର ଆକ୍ରମଣ ବି ଟିକେ କମ ରହିବା, ଆଉ ଅମଲ ବି ବଢ଼ବା, ଇନକମ ବି ଚାଷୀଙ୍କର ବଢି ପାରବା।
0: ଆଜ୍ଞା ଆଜ୍ଞା, ଦେଖୁନ୍ ଇଠାନେ ଆପଣ ଯେନ୍ କହିଲେ ଆଜ୍ଞା, ଗୋଟେ ଜମିରେ ଗୋଟେ ଫସଲ ପରେ ଆର୍ ଗୋଟେ ଅଲଗା ଫସଲ କରବାର କଥା ବୋଲିକିରି, ଯେନ୍ତା ଆଗରୁ ଆମର ପୁରୁପୁରୁଷାନୁ ଚାଷୀ ଭାଇ ମାନେ ଆମର ବାପ ଦାଦି ଅମଲରୁ କରି ଆସୁଥିଲେ, ଯେ ଧାନ ହେଲା ଉତରୁ ମୁଗ କରୁଥିଲେ କି ବିରି କରୁଥିଲେ, ବୋଇଲେ ଏହେଦି ଯେନ୍ତା ଆମର ବିନେ ବିନେ ଅଞ୍ଚଳରେ ଯେନ୍ ଅଞ୍ଚଳରେ ପାଏନ୍ ମଡ଼ାବାର ସୁବିଧା ଅଛେ, ଧାନ ଉତରୁ ଫେର୍ ଘା ଧାନ କରିଦଉଛନ୍, ସେନ୍ତା ନାଇଁ କରିକିରି ପ୍ରକୃତିରେ ଅଲଗା ପ୍ରକାର ଫସଲ କଲେ ଭଲ।
1: ଯେନ୍ତା କରି ଆମର ଯେନ୍ତା ଲୋ ଲ୍ୟାଣ୍ଡ ଯେନ୍ତା କହ,
0: ହଁ ହଁ ହଁ,
1: ବହାଲ ଜମି, ହେଇଟି ତ ଧାନ ହିଁ ହେବା।
0: ଆଜ୍ଞା,
1: ଆମେ ଯେନ୍ତା କରି ଉଚ୍ଚା ଜମି ହେଲା ବା ମଧ୍ୟମ ଜମି ହେଲା, ଏଇ ଜମି ଗୁଡାରେ ସାଧାରଣତଃ ଭାବେ ଆମେ ଯଦି ଚେଞ୍ଜ କର୍ମା ଆମର ଫସଲ କେ, ମୁଗ ହଉ, ବିରି ହଉ, କୋଲଥ ହଉ ବା ଚିନାବାଦାମ ହଉ ବା ରାଇସ ହଉ ବା ଅଲଗା କିଛି ମକା ପକା ଯାହା କିଛି ଆମେ ଚାଷ କରିପାରିଲେ, ସେଟା ଚାଷୀର ବି ବିଭିନ୍ନ ପ୍ରକାର ଫସଲ ଇନକମ ବାହାରବା। ତାପରେ କାଣ ହଉଛି, ଆମେ ବିଭିନ୍ନ ପ୍ରକାର ଫସଲ ଚାଷ କଲେ କୌଣସି କାରଣ ଯୋଗୁ, କୌଣସି ଦୈବ ଦୁର୍ବିପାକ ଯୋଗୁ ଯଦି ଗୋଟେ ଫସଲ ଯଦି ଆମର ନଷ୍ଟ ହେଇଗଲା, ତାହେଲେ ଆର ଫସଲ ଦ୍ୱାରା ଆମେ ସେଟା କମ୍ପେନ୍ସେଟ ହେଇଯିବା, ମାନେ କ୍ଷତିଟା ଜଣାନି ପରେ
0: ମିଶିଯିବା, ତାର ମାନେ ପଇସା ଲାଭଟା ମିଳିଯିବ।
1: ହଁ, ଯେନ୍ତା କରି ଆମର ଆଉ ଗୋଟେ ପ୍ରଣାଳୀ ଅଛି ଇଣ୍ଟରକ୍ରପିଂ, ଅନ୍ତ ଫସଲ ଆମର କଲେ ମନେକର ଆମେ କିଛି ଲାଇନ ରେ ଆମେ ଯେନ୍ତା ଚିନାବାଦାମ ଲଗେଇଲେ ଚାରି ପାଞ୍ଚଟା ଲାଇନ, ଆଉ ଦୁଇଟା ଲାଇନ ଖଣ୍ଡେ ଆମେ ଯଦି ରାହେଡ ଲଗେଇମା, ଏନ୍ତା କରି ଚାଷ କରମା, ବିଭିନ୍ନ ଫସଲ ବିଭିନ୍ନ ଅନୁମୋଦିତ ହିସାବରେ ଆମେ ଯଦି ଲଗାମା, ତାହେଲେ କାଣ ହେଲା ଜାଗା କେ ଜାଗା ଠିକ ଭାବରେ ଉପଯୋଗ ହେଲା। ତାପରେ ଦୁଇ ତିନିଟା କ୍ରପ ଅନ୍ତ ଫସଲ ଆମେ ଲଗେଇ ପାରିଲେ, ଗୋଟେ କ୍ରପ ମନେ କରନ୍ତୁ କୌଣସି ବର୍ଷ କୌଣସି ଫେଲୁର ହେଇଗଲା, କୌଣସି ପ୍ରକାର ଲସ୍ ହେଇଗଲା, ତ ଆଉ ଗୋଟେ କ୍ରପ ରୁ ଆମେ ପାଇପାରମା, ପୁରା ଲସ୍ ହିଁ ହୁଏ। ହଁ, ତାପରେ ମାଟିର ବି ସୁରକ୍ଷା ହେଇପାରବା, ଯେନ୍ତା ଉର୍ବରତା ବଢିପାରବା, ଏନ୍ତା କରି। ଆଉ ଗୋଟେ ରହିଲା ଆମର ମିକ୍ସଡ ଫାର୍ମିଂ ବା ଆମର ବିଭିନ୍ନ ମିଶ୍ରିତ ଚାଷ କରିପାରିବା, ଧାନ, ମୁଗ, ମକା ଫସଲ ସହିତ, ବା ଆମେ ଆଉ ଗୋଟେ ଆକାରରେ ଆକୁ କହିପାରିବା ଇଣ୍ଟିଗ୍ରେଟେଡ ଫାର୍ମିଂ ସିଷ୍ଟମ, ସମନ୍ୱିତ କୃଷି। ଏତାର ବଳରେ କାଣ ହବା, ଆମେ ଫସଲ ଚାଷ କରିବା ସାଙ୍ଗେ ସାଙ୍ଗେ ଆମେ କୁକୁଡ଼ା ପାଳନ, ଗାଈ ପାଳନ, ଆଉ ମାଛ ଚାଷ, ଏସବୁ କରିପାରିଲେ ଗୋଟେ ଇଣ୍ଟିଗ୍ରେଟେଡ ଫାର୍ମିଂ ସିଷ୍ଟମ କାଣ ହବା, ଗୋଟେ ପ୍ରଡକ୍ଟ

0: ର ଯଦି କିଛି ୱେଷ୍ଟ ପ୍ରଡକ୍ଟ ଗୋଟେ ଆକ୍ଟିଭିଟି ଯେନ୍ତା କୁକୁଡ଼ା ଚାଷ ହେଲା, ମାଛ ଚାଷ ହେଲା, ବା ଡାଇରୀ ଫାର୍ମିଂ ହେଲା, ମାନେ ଗୋପାଳନ ହେଲା, ଏମାନଙ୍କର ଯେନ୍ ୱେଷ୍ଟ ପ୍ରଡକ୍ଟ ଗୁଡା ଆମେ କ୍ଷେତ୍ରରେ ୟୁଜ୍ କରିପାରମା। ଯେନ୍ତା ଗୋପାଳନ ର ଗୋବର ହେଲା, ଆମେ କ୍ଷେତ୍ରରେ ୟୁଜ୍ କରିପାରମା। କୁକୁଡ଼ା ପାଳନ ର ଯୋଉ କଲେ ଯେନ୍ ଗୋବର ଗୁଡା ୱେଷ୍ଟ ପ୍ରଡକ୍ଟ ତାକୁ ଆମେ କ୍ଷେତ୍ରରେ ୟୁଜ୍ କରିବା। ଧାନ ମୁଗ ବିରି କଲେ ତାର ଯେନ୍ ଯୋଉ କୁଟା ନଡା ବାହାରବା, ସେଟା ଆମେ କୌଣସି ଗୋଟେ ଭର୍ମି କମ୍ପୋଷ୍ଟରେ ବା ଆମର ଛତୁ ଚାଷରେ ୟୁଜ୍ କରମା। ଏଇ ହିସାବରେ କେନ୍ସି ପ୍ରଡକ୍ଟ ୱେଷ୍ଟ ନେଇଯାଏ, ବାଇ ପ୍ରଡକ୍ଟ ୱେଷ୍ଟ ନେଇଯାଏ, ସବୁ ରିସାଇକ୍ଲିଂ ହେଇପାରବା। ଆଉ ଜମିର ଠିକ ଉପଯୋଗ ହେଇପାରବା। କୌଣସି ରିକ୍ସ ଆସିଲେ, କୌଣସି ପ୍ରକାର କ୍ରପ ଲସ୍ ହେଲେ, କୌଣସି ପ୍ରକାର ଇଏ ହେଲେ, ଗୋଟେ ସିନା କ୍ରପ ଲସ୍ ହବା, କିନ୍ତୁ ଆରଟାରୁ ଆମେ ବା କୁକୁଡ଼ା ପାଳନରୁ, ଛେଳି ପାଳନରୁ, ଯେନ୍ ଯାହା କିଛି ଆମେ ନେଇଥିବା ଅନ୍ୟାନ୍ୟ ଆକ୍ଟିଭିଟି ଯେନ୍ତା କୁହାଯାଏ, ସେଠୁ ଆମେ ସେଟା
1: ଚାଷୀ ଭାଇ ମାନେ କେନ୍ତା ହିସାବରେ ପ୍ରସ୍ତୁତି କରବେ, ଭିନ୍ନ ଭିନ୍ନ କାମ କେ ନେଇକରି, ଇ ବାବଦ କେ ଟିକେ ନେଇକରି କହିବେ ତ ଆଜ୍ଞା?
2: ବୋଲେ ଆଜ୍ଞା, ଆମର ଯେନ୍ ମିଶ୍ରିତ ଚାଷ ହେଲା କି ଗୋଟେ ପରେ ଗୋଟେ ଅଲଗା ପ୍ରକାର ଚାଷ ହେଲା କି ଯେନ୍ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ବୋଲିକି ଯେନ୍ କହିଲେ ଆଜ୍ଞା, ଇତାର ଲାଗି ଚାଷୀ ଭାଇମାନେ ପ୍ରକୃତରେ କାଣା କାଣା ତାଙ୍କର ଲାଗି ପଦକ୍ଷେପ ନେବାର କଥା ଟିକେ ବୁଝେଇ ଦେବେ ଆମକୁ?
0: ହଁ, ଏଇ ଯୋଉ ଆମେ ଫସଲ ବିବିଧକରଣ ମାଧ୍ୟମରେ ଆମେ ଯେତେ ସବୁ କମ ଅମଳ ଦେଉଥିବା ଫସଲ ଗୁଡାକୁ ଆମେ ବାଦ ଦମା, ଆମେ ଚିନ୍ତା କରମା ଟିକେ ଯେନ୍ ଗୁଡା ଅଧିକ ଭାଲ୍ୟୁ ଥିବା ବା ଅଧିକ ଅମଳ ଦେଉଥିବା କ୍ରପ ବା ଯେନ୍ଟା କ୍ଲାଇମେଟ କେ ସୁଟ କରୁଥିବା ଏବଂ କୌଣସି ପ୍ରକାର ଯେମିତି ମରୁଡ଼ି ସହନ ଶକ୍ତି ଭେରାଇଟି ହେଲା, ଏସବୁ ଆମେ ଯଦି ଆମେ ଉପଯୋଗ କରବା ବା ଆମେ ଚାଷ କରମା, ତାହେଲେ ଏଟା ଲାଭବାନ ହେଇପାରିବା ଚାଷୀମାନେ। ଏଇଟାର ମୂଳ ଲକ୍ଷ୍ୟ ହଉଛି କ୍ରପ ଡାଇଭର୍ସିଫିକେସନ ବା ଫସଲ ବିବିଧକରଣର। ଆମେ ଲୋ ଇଲ୍ଡ କ୍ରପ ବା ଲୋ ଭାଲ୍ୟୁ କ୍ରପ ଯେନ୍ତା ତାକୁ ପରିବର୍ତ୍ତନ କରିକିରି ଆମେ ହାଇ ଇଲ୍ଡ କ୍ରପ ବା ହାଇ ଭାଲ୍ୟୁ କ୍ରପ କୁ ଆମେ ଆପଣେଇବା। ତାପରେ ଆଉ ଗୋଟେ ହଉଛି ୱାଟର ଲଭିଂ କ୍ରପ କୁ ଆମେ ବାଦ ଦେଇକିରି ୱାଟର ସେଭିଂ କ୍ରପ ଯେନ୍ତାକି କମ ପାଣିରେ ଚାଷ ହେଇପାରବା ସେଇ ଭେରାଇଟି ଗୁଡା ନେବା, ଧାନ ହଉ, ମୁଗ ହଉ, ବିରି ହଉ, ଯେନ୍ ପ୍ରକାର ହଉ ଚାଷ ହଉ, ଯେ କମ ପାଣିରେ ଯେନ୍ତା ଯେନ୍ତା କରି ଆମର ଧାନ ହେଲା, ଉଚା ଜମିରେ ଯେନ୍ତା ସ୍ୱର୍ଣ୍ଣଶ୍ରିୟା ହେଲା, ସ୍ୱର୍ଣ୍ଣ ଶକ୍ତି ହେଲା, ଏମାନେ କାଣ ମରୁଣି ସହଳ ଶକ୍ତି ଥିବା ଧାନ, ଏମାନଙ୍କୁ ଚାଷ କଲେ ଆମେ ଟିକେ ଏତେ ଲସ୍ ରେ ନେଇ ପଡୁ, ଆଉ ସେଇ ଉଚା ଜମି ବି ଆମର ଆଉ କମ ପାଣିରେ ବି ଆମେ ଚାଷ କରିପାରିବା,
2: ସୁବିଧା
0: ଆଜ୍ଞା। ଆଉ ଗୋଟେ ଆମେ ଇଣ୍ଟରକ୍ରପିଂ ଯେନ୍ ରେଣ୍ଟେଡ ଏରିଆ କହୁଛନ୍ତି, ଯେନ୍ତା ବୃଷ୍ଟିପୁଷ୍ଟ ଅଞ୍ଚଳ ଯେମିତି ଖାଲି ବର୍ଷାରେ ନିର୍ଭର କରୁଛନ୍, ସେଟା ଇଣ୍ଟରକ୍ରପିଂ କର୍ମା। ଆଗରୁ କହିଛେ ମୁଇଁ ଯେ ଇଣ୍ଟରକ୍ରପିଂ ମାନେ ଦୁଇ ତିନିଟା କ୍ରପ ମିକ୍ସ ହେଇକିରି କର୍ମା, ପ୍ରପୋର୍ସନେଟଲି ତାର ଅନୁପାତ ଅନୁସାରେ କଲେ ଆମେ ସେଠୁ ଠିକ ଭାବରେ ଆମେ ସେଠୁ ଆମେ ଲାଭବାନ ହେଇପାରୁ।
2: ଯେନ୍ତା ଆଜ୍ଞା ଆମର ଅଞ୍ଚଳରେ କପା ଚାଷ କରୁଛନ୍, କପା ଭିତରେ ଆମର ଚାଷୀ ଭାଇ ମାନଙ୍କୁ ରାହାର ଦେଇଦେଲେ
0: ବଢିଆ ହବା। ଏନ୍ତା କେନ୍ ଜାଗାରେ ଚିନା ବାଦାମ ଜାଗାରେ ରାହାଡ ଦଉଛନ୍, କେନ୍ ଜାଗାରେ ଆମର ବିଭିନ୍ନ ପ୍ରକାର ମିଲେଟ କ୍ରପ ବି ଇଣ୍ଟରକ୍ରପ କରୁଛନ୍। ତ ତାପରେ ଆଉ ଗୋଟେ ଗୋଟିଏ ଫସଲ ପରିବର୍ତ୍ତେ ଆମେ ଅନେକ ଗୁଡେ ଫସଲ ନବା, ହେଲେ ଆମର ଇନକମ ବି ବଢ଼ବା, ତାପରେ ମାଟିର ସ୍ୱାସ୍ଥ୍ୟ ବି ଠିକ ରହିବା, ଆମର ପରିବେଶ ବି ଠିକ ରହିବା, ଆମର ଲୋକମାନେ ବି ଏନଗେଜ ହେଇପାରିବେ। ଖାଲି ଗୋଟେ କ୍ରପ କୁ ଆମେ ନେଇ କରିକିରି ଭରସା ନେଇ କରିକି ଆମେ ଅନେକ ଗୁଡେ ଫସଲ କେ ଆମେ ମାନେ ଆମେ କନସଲ୍ଟ କରିକି ଏକ୍ସପୋର୍ଟ କୁ କନସଲ୍ଟ କରିକି ସାଇଣ୍ଟିଷ୍ଟ ହଉ ବା କୃଷି ଅଧିକାରୀ ହଉ ଏକ୍ସପୋର୍ଟ କରିକି ମୋର ଅଞ୍ଚଳରେ କାଣା କଲେ ଭଲ ହେଇପାରବା ଆମେ କନସଲ୍ଟ କରିକି ସେଟା ନେଇପାରମା। ତାପରେ କହିଲି ଫସଲ ସାଙ୍ଗକୁ ବିଭିନ୍ନ ପ୍ରକାର ଫସଲ ଧାନ ମୁଗ ବିରି ଯାହା ବି କରୁଛେ କ୍ଷେତ ଫସଲ ଯେନ୍ତା ଅଛେ ତାର ସାଙ୍ଗକୁ ଆମେ ପଶୁପାଳନ ଯେନ୍ତା ଗୋପାଳନ ଛେଳି ମେଣ୍ଢା କୁକୁଡ଼ା ପାଳନ କର୍ମା, ମାଛ ଚାଷ କର୍ମା, ଫଳ ଚାଷ କର୍ମା, ଫୁଲ ଚାଷ କର୍ମା, ଏମିତି ଆକ୍ଟିଭିଟି ବଢେଇମା। ଇଣ୍ଟିଗ୍ରେଟେଡ୍ ଫାର୍ମିଂ କଲେ ଆମର ଆୟଟା ଧୀରେ ଧୀରେ ବଢ଼ବା।
2: ବହୁତ ସୁନ୍ଦର କଥା, ଦୁଇ ଚାର ପଦ କଥା କହିଲେ ଆଜ୍ଞା। ଯାହା ହଉ,

0: ଆଜି ଫୋନ୍ କଲା କି ଆପଣ ଏତେ ସୁନ୍ଦର କଥା ଗୁଡ଼ାକୁ କହିଲେ ଆମର ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚିତ ଭାବେ ଇ ଦିଗେ ଇ ବର୍ଷ ଠାନୁ ତାଙ୍କର ଚାଷର ଭିନ୍ନେ ଭିନ୍ନେ ପରିବର୍ତ୍ତନ କରବାର ମୂଲ କରିବେ ଆରୁ ସେମାନେ ତାଙ୍କର ଫସଲକେ ନୁକସାନକେ ଆଡ଼କେ ନି ନେଇକିରି ଲାଭ କେନ୍ତା କରି ହେବା ସେ ବାବଦରେ ନିହାତି ଭାବେ ଆଗକେ ବଢ଼ବେ କାମ କବାର କରିବେ ବୋଲିକିରି ଆଶା କର୍ମା ଆମେ ସମୟ ଦେଲେ ସେଥିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଜୁହାର ଆଜ୍ଞା।
2: ଜୁହାର ଆଜ୍ଞା। ଜୁହାର
1: ଦାଦା
0: ବାବୁ
1: ଆଜ୍ଞା ଯେନ୍ ବତ୍ରିଆ ବୁଝେଇକରି କହିଲେ ଆମର ଯେତକି ଶ୍ରୋତା ଭାଇ ବହେନ ମାନେ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ ଶୁଣିକରି ଯଦି କାମେ ଲଗେଇ ପାରବେ ବୋଲେ ଦାଦା ନିହାତି ଭାବେ ଉପକୃତ ହେବେ।
0: ସେଟା କଥା କଥା ହଉଛି ଆମେ ଯଦି ଆମର ଚାଷଟାକେ ଯୋଜନାବଦ୍ଧ ହିସାବରେ ନେଇ କର୍ମା ବୋଇଲେ ଆମକୁ ପଇସା ନାଇଁ ମିଲେ ଲାଭ। ଆର ଚାଷଟା ତ ଖାଲି ଆମର ନିଜର ପେଟ ପୋଷବାର ଲାଗି ନାଇଁ, ସେ ଚାଷୀ ଲକ୍ଷେ ପୋଷା
1: ସତ କଥା ଦାଦା।
0: ବୋଇଲେ ସେ ଅନୁସାରେ ଶଙ୍କର ପେଟକେ ଦାନା ପହଞ୍ଚିବା, ଚାଷୀ ବି ଦୁଇ ପଇସା ପାଇବା।
1: ସବୁ କଥା ଫାଲେ
0: ସବୁ କଥା ଫାଲେକେ ବାବୁ, ଆର ପାଣିଟା ଫାଲେକେ ଯେ ଯତ
1: ହଏ ଦାଦା ହଏ
0: ଆମେ ତ ଇନ୍ଦ୍ର ଆଶ୍ରୀ ଜମି ଆମର
1: ହଏ ଦାଦା
0: ଇନ୍ଦ୍ର ଆଶ୍ରୀ ଜମି ହିସାବରେ ଆମର ଅଞ୍ଚଲ ଲାଗି ଆମେ ସବୁବେଳେ ବର୍ଷା କେ ଟାକିଛୁ, ଯେତେବେଳେ ବର୍ଷା ହବା ଚାଷ କର୍ମା, ରୋଜ ରୋଜ ଦଲି ଦେଲା ପାନି ବୋଇଲେ ଏକଦମ ଚଷାର ମନ ଜାଣିକିରି ଜୁତି ଦମା ଯାଇକି। ତ ସେ ହିସାବରେ ଯଦି ଆମେ ଚାଷ କରୁଛୁ ବୋଲେ ଆମେ ଟାକି ତର୍କିକିରି ରହିବା ପଡ଼ବା। ଏଥିର ଲାଗି ଯେ ଆମର ଅଞ୍ଚଳଟି ବାବୁ ଦେଖବ ଫି ଦୁଇ ବରଷ ତିନି ବରଷ ଚାର ବର୍ଷ ଘା ହେଲେ ବର୍ଷାର ଅଭାବ ଟିକେ ରହୁଛି,
1: ମରୁଡ଼ି ଭାଗ ଟିକେ ସମସ୍ୟା ଦେଖାଯାଉଛି।
0: ସେତେବେଳେ ବାବୁ ଆମେ ଯଦି ଆଗ ପଞ୍ଚା ନାଇଁ କର୍ମା, ଆଗରୁ ବ୍ୟବସ୍ଥା ନାଇଁ କରିଥିମା ବୋଇଲେ ମଡ୍ଡି ବେଲିକେ ଆମକୁ ହଇରାଣ ହେବାକେ ପଡ଼ବା।
1: ଯେ ଗୋଟେ କଥା ଦାଦା ହୋ
0: କାଣା ବାବୁ,
1: ସେଥିର ଲାଗି ଆମେ ଦାୟୀ ନା?
0: ହଁ ସେଟା ତ ସତ କଥା, ଆମେ ଦାୟୀ ଯେ, କିନ୍ତୁ କାଇଁଥିର ଲାଗି ଦାୟୀ ସେଟା ବି ଆମେ ଜାଣିବାର ଦରକାର ନା
1: ଦାଦା। ଗଛ କାଟମା, ନିଆଁ ଲଗେଇ ଦେମା, ଇହାଦେ ଖରା ମାସେ ସବୁ ପୁଡ଼ି ଯିବା ବୋଇଲେ କେନ୍ତା ହେବା କହ।
0: ଦେଖ ବାବୁ, ଏହେଦେ ମୁଇଁ ଘା ଯାଇଥିଲି ଇଏ ଆମର ଲୁଇସିଙ୍ଗା ଫାଲକେ ହୋ, ରାସ୍ତା ତରାତି ଗଲା ବଛର ତାର ଗଲା ବଛର ବଢ଼ିଆ ଗଛ ମାନେ ଜଗା ହେଇଥିଲା, ଲିମ୍ବ ଗଛ ମାନେ ପୁରୁଷେନୁ ଡେଙ୍ଗ ଡେଙ୍ଗ ହେଇଥିଲେ ନୁ
1: ଦାଦା
0: ବୁଝିଲ, କିଏ ଗୋଟେ ଦେଖ ତ ରୋଡ଼ ତରାତି ଟିକେ ଲେଛେଇ ଦେଇଛେ ଯେ ସବୁ ଗଛ ମାନେ ଝୁରି ହେଇଯାଇଛି। ଏନ୍ତା କାମ କବାର କଲେ ଆମେ ଆର ଗଛ ବଞ୍ଚେ ନେଇ
1: ପାରୁ।
0: ସେଥିର ଲାଗି ସବୁ ଶ୍ରୋତା ଭାଇ ବହେନ ମାନେ ଧ୍ୟାନ ରଖୁନ୍, ଯଦି ଗଛ ବଞ୍ଚବା ବୋଇଲେ ଆମେ ବଞ୍ଚମା।
1: ଆର ଗୋଟେ କଥା ବି ହେସି ଦାଦା ହୋ, ଆମେ ଯେନ୍ ଚଷା ଭାଇ ମାନେ ନେଇ କାଁ ମହୁଲ ମୁଲା ନେଇ ବେଟି ଯାସନ୍, ଇହାଦେ ତ ଟୋଲର ସମୟ ହେଇଗଲାନ, ଇମାନେ କାଁ କରସନ୍ ଯାସନ୍ ଆର ଦେସନ୍ ନିଆଁ ଲଗେଇ ଆର ପଲେଇ ଆସନ୍ ଘରକେ।
0: ହଁ ସେନ୍ତା ବି ନାଇଁ କରବାର
1: କଥା। ଆର ଚାଷ ଜମି ମନକୁ ବି ଦାଦା ହୋ, ଇହାଦେ ସେ ଟ୍ରାକ୍ଟର ମନକୁ ଲଟକୁଛେ ବୋଲିକରି ନେଇ କାଁ ଦଉଛନ୍ ଇଆଡ଼େ ପୁଡ଼େଇ ଆରୁ।
0: ହଁ ଆଖି ଦଉଛନ୍ ଟ୍ରାକ୍ଟର ତୁ ନାଇଁ ଲଟକେ ବୋଲିକିରି, କିନ୍ତୁ ଦେଖିଲା ବେଲେ ଜୀବନ ଆଙ୍କି ହେଇଯାଉଛି।
1: ହଁ ସେଠି ଯେନ୍ ଉପକାରୀ ଜୀବ ମାନେ ଅଛନ୍ ସେଟା ବି ଯୋଉଛନ୍ ସେଥିରେ ଭସ୍ମ।
0: ବାବୁ ଦେଖ,
1: ତୁମେ ତ କଥା କହୁଥିଲେ କହୁଥିସ ନ ହଉ ଦାଦା,
0: ଶୁନମା ବୋଲୁଛ
1: ହଏ ହଏ ହଏ,
0: ତମର ମନ ଜାନିକି ରହିଛେ। ଦେଖ କେନ୍ତା ଗୀତ ପଦେ ଯେ ଏଇଟା
1: ଶୁଣୁ ତାହେଲେ ଦାଦା।

ଶୁଣୁଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଆସନ୍ତାକାଲି ଏହି ସମୟରେ ଶୁଣିବେ କ୍ଷେତଖୋଲା କାର୍ଯ୍ୟକ୍ରମ। ଏଥିରେ ରହିଛି ପାଣି ଟାଙ୍କିରେ ମାଛ ଚାଷ, ଏ ସମ୍ପର୍କରେ ଗଜେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା। ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଝରିଆଲ।

ଝରିଆଲ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହିନମାନଙ୍କେ ଆମର ଜୁହାର। ଜୀବନ ଜଞ୍ଜାଲ ଭିତରେ କବିତା ଗୋଟେ ଭିନ୍ନ କିସ୍ମେ ବଞ୍ଚବାର ଧର୍ଷାଟେ ଦେଖେଇଥିସି। ଖାଲି ହେତ୍କି ନାଇଁ, ସେ ଆମର ରୀତି ନୀତି ଚାଲି ଚଲନର ମହକ ମହକି ଯାଇସି ଆମର ଭାଷା ସାହିତ୍ୟ। କବିତା ହଉଛି ଜୀବନ, ଜୀବନ ହଉଛି କବିତା।

0: ଗୋଟିଏ କବିତାମୟ ଜୀବନ ଜିଉଥିବାର କବି ନବୀନ ବିଶ୍ୱବନ୍ଧୁ ଆଜି ଆମ ସାଙ୍ଗେ ଅଛନ୍। ତାଙ୍କର ସାଙ୍ଗେ କବିତାକେ ନେଇକରି କଥାବାର୍ତ୍ତା ହେମା, ତାଙ୍କଠାନୁ କବିତା ଶୁଣମା। ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକେ। ଜୁହାର।
1: ଜୁହାର, ବହୁତ ଧନ୍ୟବାଦ।
0: ପହଲା ତ ଆପଣଙ୍କନୁ ଆମେ କବିତା ଶୁଣବାର ଲାଗି ଚାହିଁମୁ।
1: ମୋର କବିତାର ଶୀର୍ଷକ ଜୀବନ ନିଶା। ଯେନ୍ ଦିନ ତତେ କଲି ଲୟେ ମନ ଖେଦିଲି ମରଣ ଭୟେ, ଯେନ୍ ଦିନ ତତେ କଲି ଲୟେ ମନ ଖେଦିଲି ମରଣ ଭୟେ, ଲୁକିଥିଲି ବୀଜା ଭିତରେ ଗଛ, କୋଢ଼ ଭିତରେ କହଁର କି କୁରେନ ଭିତରେ ମୋତି, ତୋର କାଜେ ମୋର କେତେ ଖୁରା ପାତି, ଏ ଦେଖ ଘାଙ୍ଗରି ନଦୀ ଭାଙ୍ଗୁନ ଭାଙ୍ଗୁନ ଟୁଡ଼ା, କିନ୍ଦ୍ରୁଥିଲି ଦୋହୁଥି ମୁଇଁ ଜୁଆନ ଜଲଙ୍ଗ, କାଲକୁଟ ଝାରେ ଚିତଲ ଚଙ୍ଗ ଚଙ୍ଗ, ଡଙ୍ଗର ଉପରେ ମେଘର ସାଙ୍ଗେ ମୟୂର ମୁଇଁ ଖେଲୁଥିଲି ଧରାନୀ ଗୁଡ଼ୁ, ମନ କଲେ ମହାଦବୁଡ଼ୁ, ମନ କଲେ ପାତାଲେ ବୁଡ଼ୁ, କି ମନ କଲେ ଆକାଶେ ଉଡ଼ୁ, ତୋତେ ପାଇଲେ ଦ୍ୱାର ସେ ନିଶାଖୀ କିଛୁ ନେଇ ଥାଏ ବାକି, ତୋତେ ପାଇଲେ ଦ୍ୱାର ସେ ନିଶାଖୀ କିଛୁ ନେଇ ଥାଏ ବାକି, ହାତ ଲମାଲେ ପାଇ ହେସି ସ୍ୱର୍ଗୀ ଖଲି ଦନା, ସମିଆକେ ଚାବି ହେସି ଭାବି ଭୂଇଁ ଚନା, ତୁଇ ଜହ୍ନୁ ଝଲ୍ଲା ରସ ତୋତେ ପିଇ ପିଇ ମୁଇଁ ଉଠ ବସ, ତୋର ନିଶାର ତୁଡ଼େ ଲଡ଼ବଡ଼ ଗୁଡ଼େ ଖରା ଖେଲ୍ମି କି ଅନ୍ଧାରେ, ତୋର ନିଶାର ତୁଡ଼େ ଲଡ଼ବଡ଼ ଗୁଡ଼େ ଖରା ଖେଲ୍ମି କି ଅନ୍ଧାରେ, ତୁଇ ତ ଲୁକି ଲୁକି ବସିଥିସୁ ଦୁଇ ଧାରେ, ଯେନ୍ ଦିନ ତୋତେ ଚିହ୍ନି ପକାଲି ତୁଇ ମୋର ବୋଲି ଜାନି ପକାଲି, କାହିଁର ଧ୍ୟାନ ଧିଏ ତୁଇ ଥିଲେ ତ ଚାରିକୁତି ମୋର ଜୀବନମୟେ, ତୁଇ ଥିଲେ ତ ଚାରିକୁତି ମୋର ଜୀବନମୟେ।
0: ବହୁତ ସୁନ୍ଦର କବିତା କବି ନବୀନ ବିଶ୍ୱବନ୍ଧୁ। ଆମର ଭାଷା ସାହିତ୍ୟର ଯେନ୍ ଭିନେ ଭିନେ ବିଭାଗ ରହିଛି, ସେ ପ୍ରାୟ ବିଭାଗରେ କାମ କରସନ୍, ତ ବି ଲାଗ୍ସି ଯେ କବିତା କିଏ ଅଧିକା ଭଲ ପାଇଛନ୍, କବିତା ଉପରେ ବେଶୀ କାମ କରିଛନ୍।
1: ଗୋଟେ କଥା ଯେ ମୋର ସୌଭାଗ୍ୟ ଯେ ଆମର ବଂଶର ମୋର ପ୍ରପିତାମହ ସ୍ୱର୍ଗତ ମଙ୍ଗନ ସାହୁ ସେ ନିଜେ ଜଣେ କବି ଥିଲେ, ଏବଂ ତାଙ୍କର କୁଲେ ବସିକିରି ପ୍ରକୃତିରେ ମୁଇଁ କବିତା କରବାର ଶିଖିଛେଁ, ସାହିତ୍ୟ କରବାର ଶିଖିଛେଁ। ତ ସାହିତ୍ୟର ଭିନ୍ ଭିନ୍ ବିଭାବକେ ଅତି ପିଲାଦିନୁ ଜାଣିସାରିଲା ଉତାରୁ, କମ୍ ଶବ୍ଦରେ ପରିମିତ ଶବ୍ଦରେ ବେଶୀ କଥା କହିବାର ଯେନ୍ ସୁନ୍ଦର ବିଭାବଟା କବିତା, ସେଇଟା ମୋତେ ଆକୃଷ୍ଟ କରିଥିଲା। ମୁଁ ପ୍ରକୃତିରେ ଆର୍ଟ ପଢ଼ିଲା ବେଳକେ ମୋର ପ୍ରଥମ କବିତା ଲେଖିଥିଲି, ଏବଂ ସେଦିନ ସାହିତ୍ୟର ଯଦିଓ ଆହୁରି ଦୁଇ ତିନିଟା ଚାରିଟା ବିଭାବରେ ବେଳେବେଳେ ଲେଖନୀ ଚାଳନା କରବାର ଲାଗି ପଢ଼ିଥିସି, ତଥାପି କବିତା ମୋର ପ୍ରଥମ ଆରୁ ସବାଶେଷ ପ୍ରେମ ଏ।
0: ଆଉ ଗୋଟେ କଥା ଯେ ଆପଣଙ୍କର କବିତା ମାନଙ୍କୁ ଯେତେବେଳେ ପଢ଼ୁଛୁଁ, ଯେତେବେଳେ ଦେଖୁଛୁଁ, ଲାଗ୍ସି ଆପଣଙ୍କର କବିତାରେ ଆମର ଲୋକ ପରମ୍ପରା, ଲୋକ ସଂସ୍କୃତି, ଲୋକ ସାହିତ୍ୟର ପ୍ରଭାବ ରହିଛେ ଭଳିଆ, ତ ଇତାର କାରଣ କାଣା ହେଇପାରେ?
1: ଯେତେବେଳେ ମୁଇଁ ପିଜି ପଢ଼ୁଥିଲି ସେତେବେଳେ ମୁଇଁ ନାଇଁ ଭାବିଥାଏ ଯେ ଅଲିଖିତ ସାହିତ୍ୟ ଉପରେ, ଯେନ୍ଟାକି ଫୋକ୍ ଲିଟରେଚର୍ ବୋଲସନ୍,
0: ଆଜ୍ଞା,
1: ସେ ଉପରେ ମୁଇଁ ଗୋଟେ ସ୍ୱତନ୍ତ୍ର ପତ୍ର ଆକାରରେ ତାହାକେ ପଢ଼ିବି। କିନ୍ତୁ ଯେତେବେଳେ ସେ ସୁଯୋଗଟା ମୁଇଁ ପାଇଲି ଏବଂ ଜାଣିଲି ଯେ ଯେନ୍ ଫୋକ୍ଲୋର୍ ଯେନ୍ଟାକି କୁହାହେଉଛେ, ଯାହାର ଭାରତୀୟ ସମପର୍ଯ୍ୟାୟବାଚୀ ଶବ୍ଦ ଆକାରରେ ଲୋକ ସଂସ୍କୃତି, ଲୋକବିଦ୍ୟା, ଲୋକଜାନ, ଲୋକତତ୍ଵ, ଲୋକଧାରା ଭଳିଆ ଯେନ୍ ପ୍ରତିଶବ୍ଦ ଚୟନ କରିଛନ୍ ଆମର ବିଶେଷଜ୍ଞମାନେ, ସେଇଟା ହେଉଛେ ପ୍ରକୃତିରେ ସବୁପ୍ରକାର ସାହିତ୍ୟର ମୂଳ ପାଠ। ତ ପରବର୍ତ୍ତୀ ସମୟରେ ଯେତେବେଳେ ଲୋକ ସାହିତ୍ୟର ଛାତ୍ର ଭାବରେ, ଲୋକ ସଂସ୍କୃତିର ଜଣେ ବିନୀତ ଗବେଷକ ଭାବରେ ନିଜକେ ମୁଁ ପାଇଲି, ଯେନ୍ ଲୋକ ଜୀବନଟା ମୋର ଭିତରକେ ଗୋଟେ ପ୍ରକାର ପଶିଗଲା ଏବଂ ମୋତେ ଆବୁରି ବସିଲା ଭଳିଆ ମୋତେ ଲାଗ୍ସି। ସେଥିର୍ଲାଗି ମୋର ଯେନ୍ କବିତା କର୍ମରେ ବି ଯେନ୍ ଲୋକ ସାହିତ୍ୟର ପ୍ରଭାବଟା ଅନେକ ବେଶୀ ହେଇଥିସି, ଆଉ ସେଇଟା ମୋତେ କେତେ ଭାବରେ ପୁଷ୍ଟ କରୁଛେ ମୁଇଁ ତ ନାଇଁ ଜାଣି,
0: ଆଜ୍ଞା,
1: କିନ୍ତୁ କବି କର୍ମ କଲାବେଳେକି ଇ ଯେନ୍ ଲୋକ ଜୀବନ ଆଉ ଲୋକମାନସକେ ଛାଡ଼ିଦେଲେ ଆର୍ ଉଝା କିଛି ନାଇଁନ ଭଳିଆ ବି ମୋତେ ବେଳେବେଳେ ଲାଗ୍ସି।
0: ବହୁତ ବଢ଼ିଆ। ଆପଣଙ୍କଠାନୁ ଆମେ ଆପଣଙ୍କର ଦୁସରା କବିତା ଶୁଣବାର ଲାଗି ଚାହିଁମୁ।
1: ମୋର ପରବର୍ତ୍ତୀ କବିତାର ଶୀର୍ଷକ ଜୀବନ ଜର। ବୈଦ ବୟଲା ମରଣ ଡର ଦେଖଲା ବେଲାକେ ଜୀବନ ଜର, ବୈଦ ବୟଲା ମରଣ ଡର ଦେଖଲା ବେଲାକେ।

ଶୁଣୁଥିଲେ ଧାରାବାହିକ ତୁଳସୀ ରାମାୟଣର 54ତମ ଭାଗ, ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ। ଏଥର ହିନ୍ଦୀ ଭକ୍ତିଗୀତଟିଏ ଶୁଣିବା। ସନ୍ଥ ତୁଳସୀଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ।

ହିନ୍ଦୀ ଭକ୍ତି ଗୀତଟିଏ ଶୁଣୁଥିଲେ। ସନ୍ଥ ତୁଳସୀଦାସଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅନୁରାଧା ପଡ଼ୱାଲ। ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ଆଜି କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଚିତ୍ତରଞ୍ଜନ ନାୟକଙ୍କ ରଚନା।

ଶୁଣୁଥିଲେ ଆଞ୍ଚଳିକ ଗୀତ। କଣ୍ଠଶିଳ୍ପୀ ଥିଲେ ମିନତୀ ପାଣିଗ୍ରାହୀ। ଗୀତଗୁଡ଼ିକ ରଚନା କରିଥିଲେ ଚିତ୍ତରଞ୍ଜନ ନାୟକ, ଭୋଜରାଜ ବରୁଆ ଏବଂ ଅରକ୍ଷିତ ଧରୁଆ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

0: विविध भारती पर हर रोज दिन में एक बजे विविध भारती की गीत माला आपके साथ।
1: जन्म जन्म का साथ है तुम्हारा।
0: इस कार्यक्रम में हर पायदान पर होगी आपकी भागीदारी।
1: हम और तुम,
0: तो हम और आप पिरोएंगे गीतों की इस माला के मोती साथ साथ।
2: हम साथ साथ हैं।
0: जुड़े रहिए हमारे साथ विविध भारती के फेसबुक पेज पर। विविध भारती की गीत माला हर रोज दिन में एक बजे। विविध भारती, आपका जीवन संगीत।
3: ଏତେ ବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ଏଫ୍ ଓ www.prasarbharati.gov.inର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:00। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ଶୁଣିବା ଓଡ଼ିଆ କଥାଚିତ୍ର ଧନରେ ରଖିବୁ ଶପଥ ମୋରର କେତୋଟି ଗୀତ। ସଙ୍ଗୀତ ଦେଇଛନ୍ତି ଶାନ୍ତିରାଜ ଖୋସଲା। ପ୍ରଥମେ ନିର୍ମଳ ନାୟକଙ୍କ ରଚନା, କଣ୍ଠଶିଳ୍ପୀ ଅଭିଜିତ ଏବଂ

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ଶୁଣୁଥିଲେ ଧନରେ ରଖିବୁ ଶପଥ ମୋର କଥାଚିତ୍ରର କେତୋଟି ଗୀତ। ସଙ୍ଗୀତ ଦେଇଥିଲେ ଶାନ୍ତିରାଜ ଖୋସଲା। ଗୀତଗୁଡ଼ିକ ରଚନା କରିଥିଲେ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ବିଜୟ ମଲ୍ଲ। କଣ୍ଠଶିଳ୍ପୀମାନେ ଥିଲେ ଅଭିଜିତ, ନିବେଦିତା, ମହମ୍ମଦ ଅଜିଜ, କୁମାର ବାପି ଏବଂ ତପୁ ମିଶ୍ରା।

0: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
1: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
0: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
1: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair.bolangir@gmail.com।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଶୁଣୁଥିଲେ। ଏଥର କହି ରଖୁଛୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, ଶ୍ରୀମଦ୍ ଭାଗବତର 469ତମ ଭାଗ ସକାଳ 6:35ରେ, 7:25ରେ ଓଡ଼ିଆ ଭକ୍ତି ଗୀତ, ଚାସର ହାଲ୍ର ସମୟ 7:35, 7:40ରେ ଶ୍ରୀ ରାମଚରିତ ମାନସର 303ତମ ଭାଗ, ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଚମ୍ପୁ ପ୍ରଚାର କରିବୁ ସକାଳ 7:50ରେ, ସକାଳ 8:30ରେ ହିନ୍ଦୀ କଥାଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ ସକାଳ 8:45ରେ, ସକାଳ 9:00ରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 11:11:10। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53ରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ରାତି 11:11:10। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53 ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।